1948 ଆଷାଢ଼ 11 ଦିନ 2026 ମସିହା ଜୁଲାଇ ମାସର 2 ତାରିଖ କାର୍ଯ୍ୟକ୍ରମ ଶୁଣୁଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଚ୍ଚରେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍ 50 ସେକେଣ୍ଡ।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ସୁଧା ମିଶ୍ର ପୁରାତନ ରଚନାରୁ। ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି ଭକ୍ତଙ୍କ ପାଇ କଳେବର ଦଶ ମୂରତି ଧରି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ସସ୍ମିତା ମହାନ୍ତି। ଗୀତ ରଚନା କରୁଛନ୍ତି ଅମୂଲ୍ୟ ମହାପାତ୍ର। ଦୀନନାଥ ଜଗନ୍ନାଥ ଜଗତ ଠାକୁର ହରି, କୃପାମୟ କୃପା କର ଢାଳିଦେବ କୃପା ବାରି।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବନ୍ଦନା କାର୍ଯ୍ୟକ୍ରମରେ ଏଥରର ଶିଳ୍ପୀ ହେଲେ ବାଳକୃଷ୍ଣ ଦାସ, ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ। ଉଠ ଉଠ ଘନଶ୍ୟାମ ମଧୁ ଜାମିନୀ ପାହିଲା, ତେଜ ହେ ସେ ଯଶୁଗତି କୋକିଳ କଜଳପାତି, କୁହୁ କୁହୁ ଗାନେ ଗାଇଲା।

କାଳିଆ ଦିଅ ହସିପଦୀ କଥା କୁହ, ଯେଉଁ ହସ ଦିନେ ହସିଥିଲା ପ୍ରଭୁ, ଚାହିଁ ଯଶମତୀ ମୁହଁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବୀରକିଶୋର ନାୟକଙ୍କ ଗୀତ ରଚନାରୁ, ଗାଇଛନ୍ତି ଶିଳ୍ପୀ ମୀନା ମହାପାତ୍ର।

ଶୁଣୁଥିଲେ ଭକ୍ତି ଗୀତାର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣ। ଏଥର ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଥୋମାସ୍ ଆଲ୍ଭା ଏଡିସନ୍ଙ୍କର ଜୀବନର ଗୋଟିଏ ପ୍ରେରଣାଦାୟୀ ପ୍ରସଙ୍ଗ ଆଜି କହୁଛି। ସେ ସମୟରେ ଏଡିସନ୍ ବିଦ୍ୟୁତ୍ ଶକ୍ତି ଆବିଷ୍କାର କରିବାରେ ଗଭୀର ଭାବରେ ମନୋନିବେଶ କରିଥାନ୍ତି। କ୍ରମାଗତ ଅସଫଳ ହେଉଥିଲେ ମଧ୍ୟ ଚେଷ୍ଟାରୁ ସେ ବିରତ ହେଉନଥିଲେ। ଏହା ମଧ୍ୟରେ 3 ବର୍ଷ ଅତିବାହିତ ହୋଇଯାଇଥାଏ। ଏକାଗ୍ରତା ଓ ନିଷ୍ଠା ଲକ୍ଷ୍ୟ ସିଦ୍ଧିରେ ସହାୟକ ହେବ ନିଶ୍ଚୟ, ଏ ଧାରଣା ତାଙ୍କ ଭିତରେ ଦୃଢ଼ ହୋଇକି ଥିଲା। ଏହି କାରଣରୁ ବାରମ୍ବାର ବିଫଳ ହେଉଥିଲେ ମଧ୍ୟ ଆଦୌ ହତୋତ୍ସାହିତ ନ ହୋଇ ନୂତନ ଉତ୍ସାହରେ କାମରେ ମନୋନିବେଶ କରୁଥାନ୍ତି ସେ। ଗବେଷଣାଗାରରେ ଏଡିସନ୍ଙ୍କ ସକଳ ସହଯୋଗୀ କ୍ଳାନ୍ତ ନିରାଶ ହୋଇଯାଉଥିଲେ, କିନ୍ତୁ ଏଡିସନ୍ ଏହାକୁ ପରବାୟ ନ କରି ପ୍ରତିଟି ଦିନର ଆରମ୍ଭରେ ନୂତନ ଉତ୍ସାହ ଉଦ୍ଦୀପନା ନେଇ ଗବେଷଣା କାମରେ ମନୋନିବେଶ କରୁଥିଲେ। ମନ ଭିତରେ ଏହି ଧାରଣା ଦୃଢ଼ ଥିଲା ଯେ ମୁଁ ଦିନେ ନା ଦିନେ ନିଶ୍ଚୟ ସଫଳ ହେବି। ପ୍ରତିଟି ଅସଫଳତା ସଫଳତାର ଏକ ଏକ ପାହାଚ ଥିଲା ତାଙ୍କ ପାଇଁ। ଶେଷରେ ଦିନେ ସମସ୍ତ ସହଯୋଗୀ ଏକତ୍ର ହୋଇ ନିରାଶ ଭାବ ବ୍ୟକ୍ତ କରି କହିଥିଲେ, ସାର୍, ଆପଣ ଅଯଥାରେ ବିଜୁଳି ଆବିଷ୍କାରରେ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି। 3 ବର୍ଷ ଭିତରେ ଆପଣଙ୍କ ନେତୃତ୍ୱରେ ଆମେ 7-7 ପ୍ରୟୋଗ କରି ଅସଫଳ ହୋଇଛୁ। ଏପର୍ଯ୍ୟନ୍ତ ଆମମାନଙ୍କୁ ଆଶାର କିରଣ ଦୃଶ୍ୟମାନ ହେଉନାହିଁ, ସଫଳତା ପାଇବୁ ବୋଲି ଭରସା ମଧ୍ୟ ଆସୁନାହିଁ। ଆମମାନଙ୍କୁ ଲାଗୁଛି ବିଦ୍ୟୁତ୍ ଆବିଷ୍କାରରେ ଆମେ କେବେ ବି ସଫଳ ହୋଇପାରିବୁ ନାହିଁ। ସହଯୋଗୀମାନଙ୍କଠାରୁ ଏଭଳି ନିରାଶାପୂର୍ଣ୍ଣ ବାଣୀ ଶୁଣି ଏଡିସନ୍ ଭାଙ୍ଗି ପଡ଼ିନଥିଲେ। ତାଙ୍କଠାରେ ଥିଲା ଗଭୀର ନିଷ୍ଠା ଓ ଏକାଗ୍ରତା। 3 ବର୍ଷର ଅସଫଳତାକୁ ପୁଞ୍ଜି କରି ସଫଳତା ଦିନେ ନା ଦିନେ ପାଇବେ ବୋଲି ସେ ଧାରଣା ଦୃଢ଼ ଥିଲା ତାଙ୍କ ମନରେ। ସହଯୋଗୀମାନଙ୍କୁ ଆଶ୍ୱାସନା ଦେଇ କହିଲେ, ତୁମେମାନେ ଭ୍ରମ ଧାରଣାର ବଶବର୍ତ୍ତୀ ହୋଇ ଏପରି କହୁଛ। ଏହା ସତ୍ୟ ଯେ 3 ବର୍ଷ ଭିତରେ ଆମେ 7 ପରୀକ୍ଷାରେ ଅସଫଳ ହୋଇଛୁ, କିନ୍ତୁ କୌଣସି ଆବିଷ୍କାର କରିବାକୁ ଗଲାବେଳେ ହୁଏତ 1000 ପ୍ରୟାସ ଅସଫଳ ହୋଇପାରେ, ଆଉ ତମେ ତ ମାତ୍ର 7 ଅସଫଳ ହୋଇଛ। ଯଦି ଏହି କ୍ରମରେ 7 କ'ଣ 700 ଆମେ

ସଫଳ ହେଉ ତେବେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସକ୍ଷମ ହୋଇପାରିବା ବୋଲି ମୋର ଦୃଢ଼ ଧାରଣା ରହିଛି। ଏଥିରେ ବ୍ୟତିବ୍ୟସ୍ତ ନ ହୋଇ ନିରାଶା ବ୍ୟକ୍ତ କରିବାର କୌଣସି କାରଣ ନାହିଁ, ବରଂ ନୂଆ ଶକ୍ତି, ସାହସ, ଉତ୍ସାହ, ଉଦ୍ଦୀପନାରେ କାମରେ ମନୋନିବେଶ କରିବା ନିହାତି ଜରୁରୀ। ଏହା ସମୟର ଆବଶ୍ୟକତା। ଏହି ଘଟଣାର ଠିକ୍ 6 ମାସ ପରେ ଏଡିସନ୍ ଏବଂ ତାଙ୍କର ସହଯୋଗୀମାନେ ବିଦ୍ୟୁତ୍ ଶକ୍ତି ଆବିଷ୍କାର କରିବାରେ ସଫଳ ହୋଇଥିଲେ। ଯଦି ଏଡିସନ୍ ଅସଫଳତାରେ ହତୋତ୍ସାହିତ ହୋଇ ଲକ୍ଷ୍ୟ ପଥରୁ ଓହରି ଯାଇଥାନ୍ତେ, ତାହେଲେ ସାରା ବିଶ୍ୱରେ ନିଶ୍ଚିତ ଭାବରେ ଏଭଳି ମହାନ ଆବିଷ୍କାର ପ୍ରକ୍ରିୟା କେତେ ବିଳମ୍ବିତ

ଆବିଷ୍କାର କରିବାରେ ସଫଳ ହୋଇଥିଲେ। ଯଦି ଏଡିସନ୍ ଅସଫଳତାରେ ହତୋତ୍ସାହିତ ହୋଇ ଲକ୍ଷ୍ୟ ପଥରୁ ଓହରି ଯାଇଥାନ୍ତେ, ତାହେଲେ ସାରା ବିଶ୍ୱରେ ନିଶ୍ଚିତ ଭାବରେ ଏଭଳି ମହାନ ଆବିଷ୍କାର ପ୍ରକ୍ରିୟା କେତେ ବିଳମ୍ବିତ ହୋଇଥାନ୍ତା ତାହା କୁହାଯାଇ ନପାରେ। ଏହା ମାଧ୍ୟମରେ ସେ ସମଗ୍ର ବିଶ୍ୱବାସୀଙ୍କୁ ଦେଖାଇ ଦେଇଛନ୍ତି ଯେ ଲକ୍ଷ୍ୟସିଦ୍ଧି ପଥରେ ଝଡ଼, ଝଞ୍ଜା, ବାଧା, ବିଘ୍ନ, ଅସଫଳତା ଆସିବା ସ୍ୱାଭାବିକ। ହେଲେ ଏହାକୁ ସିଦ୍ଧିପଥର ଏକ ଏକ ସୋପାନ ବୋଲି ଭାବିନେଇ ନୂତନ ଶକ୍ତି, ସାହସ, ଉତ୍ସାହ ଓ ପ୍ରେରଣାରେ ପ୍ରତ୍ୟେକଙ୍କୁ ଅଗ୍ରସର ହେବାକୁ ପଡ଼ିବ।

ଶୁଣିଲି ଚେତନା ଚିନ୍ତନ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ସୁଭାଷ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ବାଦଲ କୁମାର ଆଚାର୍ଯ୍ୟ, ରାମହରି ଦାସ ଓ ଅରବିନ୍ଦ ମୁଦୁଲି।

ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଗୃହସ୍ଥାଶ୍ରମର ଧର୍ମାଚରଣ ବିଷୟରେ କହିଛନ୍ତି। ବିପତ୍ତି ସମୟରେ ବ୍ରାହ୍ମଣ ଯେପରି ବୈଶ୍ୟ କି କ୍ଷତ୍ରିୟ ବୃତ୍ତିରେ ଜୀବିକା ନିର୍ବାହ କରିପାରେ, ସେପରି କ୍ଷତ୍ରିୟ ଏବଂ ବୈଶ୍ୟାଦି ଅନ୍ୟର ବୃତ୍ତି ଅବଲମ୍ବନ କରିପାରନ୍ତି, କିନ୍ତୁ କେବେ ଶ୍ୱାନ ବୃତ୍ତି ବା ନୀଚ ସେବା କରିବେ ନାହିଁ। ଆଶ୍ରିତ ଭୃତ୍ୟ କି ପ୍ରଜାଙ୍କୁ ପୀଡ଼ା ଦେବେ ନାହିଁ। ପୁତ୍ରବାନ ହୋଇଥିଲେ ସେ ବାନପ୍ରସ୍ଥାଶ୍ରମ କିପରି ଗ୍ରହଣ କରିବେ ତାହା ଶ୍ରୀକୃଷ୍ଣ ବିସ୍ତାରପୂର୍ବକ ବୁଝାଇଛନ୍ତି।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତା ଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ରାଜ୍ୟ ମନ୍ତ୍ରିମଣ୍ଡଳର 43 ନମ୍ବର ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ 12 ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେଥିଭିତରୁ ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନାକୁ ଅନୁମୋଦନ କରିଥିବାର ଘୋଷଣା କରାଯାଇଛି। ଯୋଜନାଟି କେଜି ନୁ ପିଜି ତକ୍ ରାଜ୍ୟର ସବୁ ଛାତ୍ରଛାତ୍ରୀମାନଙ୍କୁ ମାହାଳିଆ ଶିକ୍ଷା ସୁବିଧା ମିଳିବା, ଚଳିତ ଶିକ୍ଷା ବର୍ଷନୁ ଏଟା ଲାଗୁ ହେବା, ଆଉ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କୁ 9-12 ଶ୍ରେଣୀ ଆଉ ସ୍ନାତକ ଓ ସ୍ନାତକୋତ୍ତର ନିୟମିତ ପାଠ୍ୟକ୍ରମର ନାଁ ଲେଖା ଫିସ୍କୁ ପୂରାପୂରି ଛାଡ଼ କରାଯିବା। ପହିଲା ବର୍ଷରେ 895 କୋଟିରୁ ଅଧିକା ଟଙ୍କା ଆଉ 5 ବର୍ଷରେ 5,467 କୋଟିରୁ ଅଧିକା ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଏଥିଲାଗି ବଛରକ 32 ଲକ୍ଷରୁ ଅଧିକା ଛାତ୍ରଛାତ୍ରୀ ଉପକୃତ ହେବେ। ଇତାର ଛଡ଼ା ବାକି 11 ଅନୁମୋଦିତ ପ୍ରସ୍ତାବ ବାବଦେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍,
1: ବର୍ତ୍ତମାନ ଯାଏ ଆମ ପାଖରେ କେବଳ ଗୋଟିଏ ଡେଟା ସେଣ୍ଟର ଥିଲା। ସେହି ଡେଟା ସେଣ୍ଟରରେ ଆମର 39 ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟର 600 ଆପ୍ଲିକେସନ ସବୁ ସେଇଥିରେ ଥିଲା। ନିହାତି ଦରକାର ଥିଲା କି ଆମେ ଆଉ ଗୋଟେ ଡେଟା ସେଣ୍ଟର ନିର୍ମାଣ କରିବା। ସେଇଥିରେ ଜି ଟୁ ଜି, ଗଭର୍ଣ୍ଣମେଣ୍ଟ ଟୁ ଗଭର୍ଣ୍ଣମେଣ୍ଟ, ଗଭର୍ଣ୍ଣମେଣ୍ଟ ଟୁ ବିଜନେସ ଆଉ ଗଭର୍ଣ୍ଣମେଣ୍ଟ ଟୁ ସିଟିଜେନ୍, ଯେତେ ବି ଆମର ଆଇଟି ଇନିସିଏଟିଭ୍ସ ଅଛି ସେଇଥିରେ ଆମେ ତାକୁ କରିବା।
0: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଗଲାକାଲିଠାରୁ ପହିଲା ଖେପ ପୋଷଣ ଅଭିଯାନ ଓଜନ ଉତ୍ସବ 2026 ମୁଲିଛି। ଆଇବା 25 ତାରିଖ ତକ୍ ଚାଲବାର୍କେ ଥିବା

ଏହି ଅଭିଯାନ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ର ଭିନ୍ ଭିନ୍ ସହଯୋଗୀ ବିଭାଗର ସହଭାଗିତା ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମଟି ଛୁଆମାନଙ୍କର ପୋଷଣର ସ୍ଥିତି ଚିହ୍ନଟ କରିବାର ଉତ୍ତରୁ ଜରୁରୀ ଚିକିତ୍ସା ଓ ଗୋଷ୍ଠୀ ସ୍ତରନ ସେମାନଙ୍କର ଯତ୍ନ ନିଆଯିବା, ବାଦ ପଡ଼ିଥିବା ଆଉ ଅପହଞ୍ଚ କି ଦୁର୍ଗମ ଇଲାକାର ଛୁଆମାନଙ୍କର 100% ଓଜନ ଆଉ ଉଚ୍ଚତା ଆକଳନକେ ସୁନିଶ୍ଚିତ କରାଯିବା। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳଙ୍କର ଅଧ୍ୟକ୍ଷତା ଗଲାକାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ଗୋଟିଏ ସର୍ବଦଳୀୟ ବୈଠକ ହୋଇଯାଇଛି। ଆଇବ 5 ତାରିଖ ଚିଠା ଭୋଟର ତାଲିକା ବାହାରବା ବୋଲି ବୈଠକଟି ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ 2026ର ପରିଗଣନା ଫର୍ମ ବାଣ୍ଟବାର, ତାର ସଂଗ୍ରହ ଆଉ ଡିଜିଟାଇଜେସନ୍ କାମର ସମୀକ୍ଷା କରାଯାଇଥିଲା। July 5-4 ତାରିଖ ତକ ଭୋଟର ତାଲିକାଟି ଥିବା ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରବା, ନୂଆ ନାଁ ଯୋଡ଼ବାର ଲାଗି ଫର୍ମ 6, ନା କାଟବା ଲାଗି ଫର୍ମ 7 ଆଉ ସଂଶୋଧନ ଲାଗି ଫର୍ମ 8 ଜରିଆ ଆବେଦନ କରାଯାଇପାରିବ ବୋଲି ବୈଠକରୁ ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଇଷ୍ଟାନୋ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେଉଛି। ଏହି ପରୀକ୍ଷା 10 ତାରିଖ ତକ ଚାଲବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବାର ବେଳେ 251 ପରୀକ୍ଷା କେନ୍ଦ୍ର ପରୀକ୍ଷା ହେବା। ସକାଳ 9 ବଜେନୁ ପରୀକ୍ଷା ମୂଲ ହୋଇକରି 11:30 ବଜେ ତକ ଚାଲବା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଆଇବା 4 ତାରିଖ ଥିବା ସମ୍ବଲପୁର ଗସ୍ତକେ ନଜରଟି ରଖିକରି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଆଉ ଆରକ୍ଷୀ ଅଧୀକ୍ଷକ ମୁକେଶ ବାବୁଙ୍କର ଅଧ୍ୟକ୍ଷତା ହୋଇଥିବା ବୈଠକଟି ଜିଲ୍ଲାସ୍ତରର ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ପହିଲା ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବାର ଉତ୍ତରୁ ରେମେଡ୍ ପଡ଼ିଆନ ହେବାରକେ ଥିବା ସଭାଥି ଯୋଗ ଦେବେ। ଏହି ଅବସରରେ ସେ ଜିଲ୍ଲାର ବହୁଟେ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ଗସ୍ତକେ ସୁରକୃତି ଶେଷ କରିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ଆଉ ପାର୍କିଂର ବ୍ୟବସ୍ଥା ବାବଦେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। 2026-27 ଶିକ୍ଷା ବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖା ପହିଲା ଖେପ୍ର 2 ନମ୍ବର ମେଧା ତାଲିକା ବାହାରବାରଟାକେ ସ୍ଥଗିତ ରଖାଯାଇଛି। ଆଜ୍ ଏହି ମେଧା ତାଲିକା ବାହାରବାର ଲାଗି ଧାରିଜ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ତରଫରୁ ବଦଲା ଯାଇଥିବା ସମୟସୂଚୀ ଖୁବ୍ ଜଲ୍ଦି ସାମ୍ସ UG ଡିଗ୍ରୀ ପୋର୍ଟାଲଟି ବାହାର କରାଯିବା। ଏଥିଲାଗି ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଭାବେ ପୋର୍ଟାଲ ଦେଖିବାରକେ ପରାମର୍ଶ ଦିଆଯାଇଛି। ଖେଳର ରୋମାଞ୍ଚକ ଦୁନିଆକେ ଲୁକର ସାମ୍ନାକେ ଆଣୁଥିବା ପେସାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଟି ଆଜି ପାଳନ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନର 70 ବର୍ଷର ପୂର୍ତ୍ତି ଅବସରରେ 1994 July 2 ଦିନ ପହିଲା କରି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଇଥିଲା। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ଦକ୍ଷିଣ ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଏଟା ଘନୀଭୂତ ହୋଇକରି ଆଇବା 2 ଦିନ ଭିତରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି। ଏତାର ପ୍ରଭାବଟି ଆଇବା 7 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାନ ଆଜି ବେଲବୁଡ଼ା ତକ ଅତି ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏତାର ସହିତ 15 ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ସତର୍କ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ఆకాశవాణి భవాని పట్టణ ସମୟବର୍ତ୍ତମାନ ସକାଳ 7:00 ଏଥର ଆସନ୍ତ ଶୁଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ଶୁଣିବେ ଓଡ଼ିଆରେ ଆଲୋଚନା। ରଥାରୂଢ଼ ଜଗନ୍ନାଥଙ୍କର ରଥ ମହାତ୍ମ୍ୟ ଆଲୋଚିକା ଦେବହୂତିକର ଚାଷର କଥା ଶୁଣିବେ ସକାଳ 7:40। ସକାଳ 7:45 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ, ଶିଳ୍ପୀ ହେଲେ ନମିତା ଅଗ୍ରୱାଲ। ସକାଳ 8:30 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ। ବିଷୟବସ୍ତୁ ରହିଛି ଅଣସର ବିଧି, ବିଶେଷଜ୍ଞ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ସକାଳ 9:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ସକାଳ 9:30 ରହିଛି ହିନ୍ଦୀ କଥାଚିତ୍ରର ଗୀତ। ଦିନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା। ଦିନ 12:00 ହିନ୍ଦୀ କଥାଚିତ୍ରର ଗୀତ ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଶିଳ୍ପୀମାନେ ହେଲେ ବୀଣା ଦେବୀ, ଶ୍ରୀକାନ୍ତ ଦାସ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଉପେନ୍ଦ୍ର କୁମାର ମିଶ୍ର, ମୀନାକ୍ଷୀ ମୁଖାର୍ଜୀ, ଅଲେଖ ଚନ୍ଦ୍ର ସାମଲ। ଚାଷର କଥା ଶୁଣିବେ ଦିନ 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଶୁଣିବେ ଦିନ 1:20। ଆଜି ଏଥିରେ ରହିଛି ଲାଇଫ୍ ଫୋନ୍ ଇନ୍। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଅପରାହ୍ନ 5:30। ଯୁବବାଣୀ ଆଜି ଏଥିରେ ଶୁଣିବେ ବିଜ୍ଞାନିକା। ସନ୍ଧ୍ୟା 6:30 ଶୁଣିବେ ବିକାଶ ମନ୍ତ୍ର ଏବଂ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦୁଇ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ଶୁଣିବେ ରାତି 7:30। ରାତି 8:00 ଶୁଣିବେ ଦେଶବନ୍ଦନା। ହିନ୍ଦୀ ଭକ୍ତି ଗୀତ ଶୁଣିବେ ରାତି 8:15। ଶିଳ୍ପୀ ହେଲେ ଦିଲୀପ କୁମାର ରାୟ, ପୁରୁଷୋତ୍ତମ ଦାସ ଜେଲୋଟା, ମାନା ଦେ। ସ୍ପୋର୍ଟସ୍ ସ୍କ୍ରିନ୍ ରାତି 8:30, ସ୍ପଟଲାଇଟ୍ ରାତି 9:16। ଅଖିଳ ଭାରତୀୟ ଲୋକଗୀତ ଏବଂ ଆଞ୍ଚଳିକ ଗୀତ ଶୁଣିବେ ରାତି 9:30। ଏ କାର୍ଯ୍ୟକ୍ରମ ସମସ୍ତ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ, ଶିଳ୍ପୀ ପଣ୍ଡିତ ଉଲ୍ଲାସ ବାପଟ। ଏଥିରେ ଶୁଣିବେ ରାଗ ମିଶ୍ର ଖମାଜ ଓ ମାରୁ ବିହାଗ। ଏଥିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାର କାର୍ଯ୍ୟକାରିତା ପାଇଁ 5 ବର୍ଷରେ ପ୍ରାୟ 5,468 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଅବଶିଷ୍ଟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆଗାମୀ 4 ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଲାଗି 3,506.99 କୋଟି ଟଙ୍କା ମଞ୍ଜୁର କରାଯାଇଛି। କ୍ୟାବିନେଟ୍ରେ ବିଭିନ୍ନ ସଡ଼କ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି।
1: ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଛି, ତାର 8 ଲେନିଂ କରାଯିବ, ଆଉ ସେଇଟା ଆମେ 2 ବର୍ଷରେ କମ୍ପ୍ଲିଟ୍ କରିବୁ। ସୁନ୍ଦରଗଡ଼ ଜିଲ୍ଲାରେ 6.8 କିଲୋମିଟରର ଗୋଟେ ରୋଡ୍, ଯୋଉଟା କି ଡାଇଭର୍ଜନ ରୋଡ୍ ଫ୍ରମ୍ ଦୁଧକା ଟୁ ଗୋପାଳପୁର ଟୁ ତୋପରିଆ, 6 ଲେନ୍ ରୋଡ୍ ୱିଥ୍ ସର୍ଭିସ ରୋଡ୍ ସୁନ୍ଦରଗଡ଼ରେ ଏଇଟା କରାଯାଉଛି, ଆର୍ ଆମେ 1.5 ବର୍ଷରେ ଏଇଟା କମ୍ପ୍ଲିଟ୍ କରିବୁ।
0: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଅମାଠ ଗ୍ରାମ ନିକଟ ତେଲନଦୀ ଅବବାହିକା ଏବଂ ବରଗଡ଼ ଜିଲ୍ଲା ଜାମୁତପଲ୍ଲୀ ଅଙ୍ଗନଦୀରେ ଆନ୍ତଃ ଜଳାଶୟ ନିର୍ମାଣ, ଓଡ଼ିଶା ଗଭୀର ସମୁଦ୍ରରେ ମାଛଧରା ମିଶନରେ 2,295 କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର 2.0 ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆସନ୍ତା 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ନୂଆ ଭୋଟରଙ୍କ ନାମ ସଂଯୋଜନ ପାଇଁ ଫର୍ମ 6, ନାମ ବାଦ ପାଇଁ ଫର୍ମ 7 ଏବଂ ସଂଶୋଧନ ପାଇଁ ଫର୍ମ 8 ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ ଭେହିକିଲ୍ ପଲିସି 2021ର ଅବଧିକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ହେବା ଦ୍ୱାରା ବୈଦ୍ୟୁତିକ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମଧ୍ୟ ମିଳିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ମେଳା 2026 ଉଦ୍ଯାପିତ ହୋଇଛି। ଏଥିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ସହାୟତା, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ PMFME ଯୋଜନା ଅଧୀନରେ ଉପଲବ୍ଧ ଋଣ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ବରଗଡ଼ ଓ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ଉଦ୍ୟୋଗର ବିକାଶ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା

0: ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକାରୀମାନଙ୍କୁ ସଠିକ୍ ଭାବରେ ଜନଗଣନା ସମ୍ପର୍କିତ ସୂଚନା ସଂଗ୍ରହ ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଶା ସେବନର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନରେ ପୁଲିସ୍ ଓ ସାଧାରଣ ଜନତାଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଫାଓ ଫୁଟବଲ ଲିଗ୍ ଆରମ୍ଭ ହୋଇଛି। ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 21ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ, ଏଥିରେ ଶୁଣନ୍ତୁ ଆମାଶୟ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନଙ୍କର।
2: ବାରମ୍ବାର ହେଉଥିବା ତରଳ ଝାଡ଼ାରେ ଯଦି ନାଳ ବା ରକ୍ତ ପଡ଼େ ତାହାକୁ ଆମେ ଆମାଶୟ ବା ବ୍ଲଡି ଡାଇରିଆ ବୋଲି କହିଥାଉ। ଏହା ସାଧାରଣତଃ ଦୁଇ ପ୍ରକାରର, ଯଥା ଆମିବାଜନିତ ଆମାଶୟ ଓ ଜୀବାଣୁଜନିତ ଆମାଶୟ। ଆମିବାଜନିତ ଆମାଶୟ ସାଧାରଣତଃ ଇଣ୍ଟାମି ବା ହିଷ୍ଟୋଲିଟିକା ଯୋଗୁଁ ହୋଇଥାଏ ଏବଂ ଜୀବାଣୁଜନିତ ଆମାଶୟ ସାଧାରଣତଃ ସିଗେଲା, ଇକୋଲାଇ, ସାର୍ମୋନେଲା, ଏର୍ସିନିଆ ଆଦି ଜୀବାଣୁମାନଙ୍କ ଯୋଗୁଁ ହୋଇଥାଏ। ଏହା ଜଳବାହିତ ରୋଗ, ଅପରିଷ୍କାର ଅପରିଚ୍ଛନ୍ନ, ବାସି, ଦୂଷିତ ଖାଦ୍ୟ ଖାଇବା ଓ ଦୂଷିତ ଜଳ ପିଇବା ଯୋଗୁଁ ଆମାଶୟ ହୋଇଥାଏ। ବର୍ଷା ଦିନେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହେବାର କାରଣ ଅଧିକାଂଶ ପାନୀୟ ଜଳର ଉତ୍ସ ଦୂଷିତ ହୋଇପଡ଼େ। ଏହାଛଡ଼ା ବର୍ଷାଦିନେ ସନସନ୍ତିଆ ଜାଗା, ପଚାସଢ଼ା ଫଳ ଓ ପନିପରିବା ଉପରେ ମାଛି ବସିଥାନ୍ତି। ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଜୀବାଣୁ ଆମ ଖାଦ୍ୟ ପଦାର୍ଥରେ ପେଟକୁ ଯାଇ ଖାଦ୍ୟନଳର ଆସ୍ତରଣରେ ବଢ଼ିଥାନ୍ତି। ଖାଦ୍ୟନଳର ଆସ୍ତରଣକୁ ନଷ୍ଟ କରିବା ଦ୍ୱାରା ସେଠାରେ ଘା ସୃଷ୍ଟି ହୁଏ ଓ ଜୀବାଣୁ ଧୀରେ ଧୀରେ ଶିରାକୁ ନଷ୍ଟ କରିବା ଦ୍ୱାରା ଝାଡ଼ାରେ ରକ୍ତ ବା ନାଳ ପଡ଼ିଥାଏ। ବେଳେବେଳେ ଖାଦ୍ୟନଳୀ କଣା ହେବାର ମଧ୍ୟ ସମ୍ଭାବନା ଥାଏ। ଆମାଶୟ ରୋଗରେ ବୃହତତନ୍ତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଆମିବାଜନିତ ଆମାଶୟ ବୃହତତନ୍ତ୍ରକୁ ସଂକ୍ରମଣ କରିଥାଏ ତାହାକୁ ଆମେ ଆମୋବିକ୍ କୋଲାଇଟିସ୍ ବୋଲି କହିଥାଉ। ଏହି ରୋଗରେ ରୋଗୀର ତଳିପେଟ ସାଧାରଣତଃ ଦରଜ ହୁଏ। ଏହି ରୋଗର ସଠିକ୍ ଚିକିତ୍ସା ନହେଲେ ତାହା ବହୁ ଦିନ ଧରି ରହିଯାଏ ବା କ୍ରୋନିକ୍ ହୋଇଯାଏ। ଆମିବାଜନିତ ଆମାଶୟରେ ଯତ୍କୃତରେ ପୂଜ ହେବାର ସମ୍ଭାବନା ମଧ୍ୟ ଥାଏ। ତାହାକୁ ଆମେ ଆମୋବିକ୍ ଲିଭର୍ ଆବସେସ୍ ବୋଲି କହିଥାଉ। ଏହା ଗୋଟିଏ ସାଙ୍ଘାତିକ ରୋଗ। ଏହି ରୋଗରେ ରୋଗୀର ଡାହାଣ ପେଟ ଦରଜ ହେବା ସଙ୍ଗେ ସଙ୍ଗେ ଜ୍ୱର ମଧ୍ୟ ଆସେ। ଏହାର ସଠିକ୍ ନିରୂପଣ ଓ ଚିକିତ୍ସା କରାନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ସାଧାରଣତଃ ଦେଖାଯାଇଛି ଆମାଶୟ ଝାଡ଼ାରେ ରୋଗୀର ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରେ, ରୋଗୀକୁ ଦୁର୍ବଳ ଲାଗେ, ରୋଗୀ ମାଂସପେଶୀରେ ଓ ବିଭିନ୍ନ ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ କରେ, କମ୍ପ ହୋଇ ଜ୍ୱର ଆସେ, ବେଳେବେଳେ ବାନ୍ତି ମଧ୍ୟ ହୁଏ। ବାରମ୍ବାର ରୋଗୀର ଝାଡ଼ାରେ ନାଳ ବା ରକ୍ତ ପଡ଼ୁଥିବାରୁ ରୋଗୀର ରକ୍ତହୀନତା, ଜଳଶୁଷ୍କତା ଆଦି ଦେଖାଦେଇଥାଏ। ରୋଗୀର ଜଳଶୁଷ୍କତା ଦେଖାଦେଲେ ଘରେ ମିଳୁଥିବା ପଦାର୍ଥ ଯଥା ଉପଯୁକ୍ତ ପରିମାଣର ଲୁଣ ଓ ଚିନି ସର୍ବତ, ତୋରାଣି, ପଇଡ଼ ପାଣି ଆଦି ରୋଗୀକୁ ପିଇବାକୁ ଦେବା ଆବଶ୍ୟକ। ଓଆର୍ଏସ୍ ଦ୍ରବଣ ପ୍ରସ୍ତୁତ କରି ରୋଗୀକୁ ଦେବା ଉଚିତ। ହାତକୁ ଭଲ ଭାବରେ ଧୋଇ 1 ଲିଟର ପାଣିରେ 1 ପ୍ୟାକେଟ୍ ଓଆର୍ଏସ୍ ଗୁଣ୍ଡତକ ଢାଳି ଭଲ ଭାବରେ ଗୋଳାଇ ତାହା ରୋଗୀକୁ ପିଇବାକୁ ଦେଲେ ରୋଗୀ ସତେଜ ରହେ। ଏହି ଦ୍ରବଣର ବିଶେଷତ୍ୱ ହେଉଛି ଯେ ରୋଗୀ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ସଠିକ୍ ଅନୁପାତରେ ମିଳିଥାଏ। ପ୍ରସ୍ତୁତ କରାଯାଇଥିବା ଦ୍ରବଣକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ। ଏଥିରୁ କିଛି ବଳିଲେ ତାହାକୁ ବ୍ୟବହାର ନକରି ଫୋପାଡ଼ି ଦେବା ଉଚିତ। ଏହି ଓଆର୍ଏସ୍ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳେ। ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଝାଡ଼ାର ପରୀକ୍ଷା କରିବାକୁ ପଡ଼ିଥାଏ। ଝାଡ଼ାର କଲଚର୍ ଆଣ୍ଡ ସେନ୍ସିଟିଭିଟି ପରୀକ୍ଷା ଦ୍ୱାରା ଏହି ରୋଗ କେଉଁ ଜୀବାଣୁ ଯୋଗୁଁ ହୋଇଥାଏ ଏବଂ ସେଥିପାଇଁ କେଉଁ ଔଷଧ ପ୍ରୟୋଗ କରିବା ବିଧେୟ ସହଜରେ ଜଣାପଡ଼େ ଏବଂ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇଥାଏ। ବେଳେବେଳେ ଏହି ରୋଗରେ ଖାଦ୍ୟନଳୀରେ ଘା ବା ଯତ୍କୃତରେ ପୂଜ ହେଲେ ରୋଗୀକୁ ଡାକ୍ତରଖାନାରେ ରଖିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାରର ପରୀକ୍ଷା ଯଥା ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ଆଦି କରିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ ସିରା ମଧ୍ୟ ଦେଇ ବିଭିନ୍ନ ଅନୁପାତରେ ରୋଗୀକୁ ଦେବାକୁ ପଡ଼ିଥାଏ। ସଠିକ୍ ଅନୁପାତରେ ଫୁଲ୍ କୋର୍ସ ଔଷଧ ରୋଗୀ ଖାଇବା ଉଚିତ। ଦେଖାଯାଇଛି ଯେ କିଛି ରୋଗୀ ଔଷଧ ବ୍ୟବହାର 2 ବା 3 ଦିନ କଲାପରେ ବନ୍ଦ କରିଦେଇଥାନ୍ତି ଏବଂ ପୁନଶ୍ଚ କିଛି ଦିନ ପରେ ସେହି ରୋଗର ଶିକାର ହୋଇଥାନ୍ତି। ଶିଶୁର ଆମାଶୟ ଝାଡ଼ା ହେଲେ

0: ମା କ୍ଷୀର ବନ୍ଦ କରିବା ଉଚିତ ନୁହେଁ। ଶିଶୁର ଖାଦ୍ୟ ବନ୍ଦ କରନ୍ତୁ ନାହିଁ। ଅଧିକ ଝାଡ଼ା ହେଲେ, ବାରମ୍ବାର ବାନ୍ତି କଲେ, ଭଲ ନ ଖାଇଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆମାଶୟ ଝାଡ଼ାରୁ ରକ୍ଷା ପାଇବାର ଉପାୟ ହେଲା, ଆମେ ସମସ୍ତେ ଖାଇବା ପୂର୍ବରୁ ଭଲ କରି ହାତ ଧୋଇ ଖାଇବା ଉଚିତ। ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣିକୁ ଭଲ ଭାବରେ ଗରମ କରି ବା ଫୁଟାଇ ପିଇବା ଉଚିତ। ଯେହେତୁ ଏହା ଏକ ସଂକ୍ରାମକ ରୋଗ, ପୂର୍ବରୁ ସତର୍କ ନ ରହିଲେ ପରିବାରର ସମସ୍ତ ସଦସ୍ୟ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆମାଶୟ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନଙ୍କର।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ ବେଲଜିୟମ୍ ଇଂଲଣ୍ଡ ମେକ୍ସିକୋ ଓ ନରୱେ ବିଜୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏହି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଏହାର ଅଗ୍ରଗତିର ସମୀକ୍ଷା କରାଯିବ ଏହାଛଡ଼ା ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ସମ୍ପର୍କରେ ଉଭୟ ପକ୍ଷ ମତ ବିନିମୟ କରିବାର ସୁଯୋଗ ପାଇବେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ଇତିମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି ଏହା ହେଉଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5 ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଔଷଧ ସ୍ୱଚ୍ଛ ଶକ୍ତି ଏବଂ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ଭାରତ ଓ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ଲାଗି ଆଗ୍ରହୀ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମତବ୍ୟକ୍ତ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହି ଆଲୋଚନା ମାଧ୍ୟମରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀ ଅଧିକ ସଶକ୍ତ ହୋଇପାରିବ ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ କରିବା ଲାଗି ଶ୍ରୀ ମୋଦି ନିଜର ଆଗ୍ରହ ପ୍ରକାଶ କରିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଭିବିଜି ରାମଜୀ ଆଇନ 2025 ଆଜି ଆନ୍ଧ୍ରପ୍ରଦେଶରେ ଜାତୀୟ ଶୁଭାରମ୍ଭ କରାଯିବ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ବୁଲାଭାରିପଲ୍ଲେ ଅନ୍ତର୍ଗତ ମୁକାଭାରିପଲ୍ଲେ ଗ୍ରାମରେ ଏହି ଅବସରରେ ଏକ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କର କାର୍ଯ୍ୟକାଳକୁ ସରକାର 1 ବର୍ଷ ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଦ୍ୱାରା ଏହି ଅନୁମୋଦନ ପରେ ଶ୍ରୀ ମିଶ୍ରଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଜୁଲାଇ 14 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। 1999 ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ମିଶ୍ରଙ୍କର ବିଦେଶ ସଚିବ ଭାବେ କାର୍ଯ୍ୟକାଳ ଆସନ୍ତା 14 ସମାପ୍ତ ହେଉଛି। ସେ 2024 ଜୁଲାଇ 15 ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ମିଶ୍ର ଚୀନ୍ରେ ଭାରତର ରାଷ୍ଟ୍ରଦୂତ ଭାବେ 2019 ଜାନୁଆରୀ 2021 ଡିସେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଭାରତର 3 ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ, ଡକ୍ଟର ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିଛନ୍ତି। ଦେଶରେ ପ୍ରଥମ ଥର ଲାଗି ଆନ୍ଧ୍ରପ୍ରଦେଶର ଉଣ୍ଡାଭାଲି ହେଲିପୋର୍ଟରୁ ହେଲିକପ୍ଟର ଉଡ଼ାଣ ଲାଗି ନିଜସ୍ୱ ପଏଣ୍ଟ ଇନ୍ ସ୍ପେସ୍ ବା ପିନ୍ସ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ସାଟେଲାଇଟ୍ ଭିତ୍ତିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ। ଲ୍ୟାଣ୍ଡିଂ କରିବା ଲାଗି ପାରମ୍ପରିକ ବ୍ୟବସ୍ଥା ନଥିବା ହେଲିପୋର୍ଟଗୁଡ଼ିକରେ ସୁରକ୍ଷିତ ଉଡ଼ାଣ ଲାଗି ଏହି ବ୍ୟବସ୍ଥା ସହାୟକ ହୋଇଥାଏ। ଦେଶର ସମସ୍ତ ପ୍ରକାର ପାଗରେ ସୁରକ୍ଷିତ ହେଲିକପ୍ଟର ଉଡ଼ାଣ ସହିତ ଏହାର ପରିଚାଳନାଗତ ଦକ୍ଷତା ଅଧିକ ସଶକ୍ତ କରିବା ଦିଗରେ ଏହି ସଫଳତା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି। ଭାରତର ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ବିକଶିତ କରାଯାଇଥିବା ଏହି ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମଞ୍ଜୁରୀ କରାଯାଇଛି। ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 2,295 ବୃଦ୍ଧି ପାଇଛି। ଏଥିସହିତ 11,000+ ବ୍ୟକ୍ତି ଆହତ ହୋଇଥିବା ସେଠାକାର ଜାତୀୟ ଆସେମ୍ବ୍ଲିର ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରାୟ 13,000+ ଲୋକ ନିଜର ବାସସ୍ଥାନ ହରାଇଛନ୍ତି, ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଭେନେଜୁଏଲାରେ ଗତମାସ 25 ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଓ 7.5 ଥିବା ଜଣାଯାଇଛି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଜଳ ଜାମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି 57 ଧରି ଚାଲିବାକୁ ଥିବା ଏହି ଯାତ୍ରା ନୁନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 28 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ବେଲଜିୟମ ସେନେଗାଲକୁ ଅତିରିକ୍ତ ସମୟରେ 3-2 ପରାସ୍ତ କରିଛି। ସେହିଭଳି ଇଂଲଣ୍ଡ କଙ୍ଗୋକୁ 2-1 ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା 6 ମେକ୍ସିକୋକୁ ଭେଟିବ। ଅନ୍ୟ ଏକ ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଏବଂ ଫ୍ରାନ୍ସ ସ୍ୱିଡେନକୁ 3-0 ପରାସ୍ତ କରିଥିବା ବେଳେ ଆଇଭରି କୋଷ୍ଟ ନରୱେ ନିକଟରୁ 2-1 ପରାସ୍ତ ହୋଇଛି। ଇଂଲଣ୍ଡର ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଗତକାଲି ଅନୁଷ୍ଠିତ ଭାରତ ଇଂଲଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବର୍ଷା ଲାଗି ବାଧାପ୍ରାପ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର

0: ନିଷ୍ପତ୍ତି ନେଇ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 189 ରନ୍ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 47 ବଲ୍ରୁ ସର୍ବାଧିକ 68 ରନ୍ କରିଥିବା ବେଳେ ଓପନର ଅଭିଷେକ ଶର୍ମା 69 ରନ୍ କରିଥିଲେ। ସେହିଭଳି ଶିବମ ଦୁବେ 42 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ ମହମ୍ମଦ 3 ୱିକେଟ୍ ଅକ୍ତିଆର କରିଥିଲେ। ବର୍ଷା ଯୋଗୁଁ ଇଂଲଣ୍ଡ ଦଳ ବ୍ୟାଟିଂ କରିପାରିନଥିଲା। ଆସନ୍ତା ଶନିବାର ଦିନ ଉଭୟ ଦଳ ଦ୍ୱିତୀୟ ଆନ୍ତର୍ଜାତିକ ଟି20 ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଆସନ୍ତା 25 ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ କୋଲକାତା, ରାଞ୍ଚି, ଇମ୍ଫାଲ, ଶିଲଂ ଓ ଗୌହାଟୀରେ ଅନୁଷ୍ଠିତ ହେବ। ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ କୋଲକାତାରେ ଖେଳାଯିବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କଲେ ସରକାର। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା, ରଥାରୂଢ଼ ଜଗନ୍ନାଥଙ୍କ ରଥ ମହାତ୍ମ୍ୟ। ଆଲୋଚକ ହେଲେ ଦେବହୂତି କର।
2: ପୁରୁଷୋତ୍ତମ ପୁରୀ ବା ଶ୍ରୀକ୍ଷେତ୍ର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ବିଶ୍ୱବିଖ୍ୟାତ। ଭାରତର ଚାରିଧାମ ମଧ୍ୟରୁ ଏହା ଅନ୍ୟତମ ଓ ସର୍ବୋତ୍ତମ କ୍ଷେତ୍ରର ମାନ୍ୟତା ପାଇଛି। କୁହାଯାଏ ମା ସାନାଂ ମାର୍ଗଶୀର୍ଷାନାଂ କ୍ଷେତ୍ର ଶ୍ରୀ ପୁରୁଷୋତ୍ତମ, କାରଣ ବ୍ରହ୍ମ ସ୍ୱୟଂ ଏଠି ଦାରୁ ରୂପରେ ବିରାଜମାନ, ଏଣୁ ତାଙ୍କୁ ଦାରୁ ବ୍ରହ୍ମ କୁହାଯାଏ। ଦାରୁମୂର୍ତ୍ତି ବେଦାନ୍ତ ସମ୍ମତ, ସ୍ୱୟଂ ଭଗବାନ ସ୍ୱଇଚ୍ଛାରେ ନିଜେ ନିଜକୁ ଗଠନ କରି ଆବିର୍ଭୂତ ହୋଇଛନ୍ତି। ସେହି ହେତୁ ଅନ୍ୟାନ୍ୟ କ୍ଷେତ୍ର ଅପେକ୍ଷା ଏହି କ୍ଷେତ୍ର ଭଗବାନଙ୍କର ଅଧିକ ପ୍ରିୟ। ପୁରାଣର କଥାବସ୍ତୁ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ ସମାପନ ପରେ ସମୁଦ୍ରରେ ଭାସମାନ ଚାରି ଶାଖା ବିଶିଷ୍ଟ ବୃକ୍ଷକୁ ମହାସମାରୋହରେ ଆଣି ମହାବେଦୀ ଉପରେ ରଖିଲେ। ଦୈବବାଣୀ ଅନୁସାରେ ନିଜେ ବିଷ୍ଣୁ ବୃଦ୍ଧ ବର୍ଦ୍ଧକୀ ବେଶରେ ଚତୁର୍ଦ୍ଧା ମୂର୍ତ୍ତି ଗଠନ କରି ଅନ୍ତର୍ଦ୍ଧାନ ହେଲେ। ସେହି ମଣ୍ଡପରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନଙ୍କ ଦିବ୍ୟ ରୂପ ଦର୍ଶନ କରି ରାଜା ଅତ୍ୟନ୍ତ ପ୍ରୀତ ହେଲେ। ନୀଳାଚଳରେ ଏକ ସୁଦୃଢ଼ ମନ୍ଦିର ନିର୍ମାଣର ଆୟୋଜନ କଲେ। ଏହି ମନ୍ଦିର ଓ ଦାରୁମୂର୍ତ୍ତିଙ୍କ ପ୍ରତିଷ୍ଠା ପାଇଁ ନାରଦଙ୍କ ପରାମର୍ଶରେ ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ। ବ୍ରହ୍ମା ତାଙ୍କ ପ୍ରାର୍ଥନା ସ୍ୱୀକାର କରି ମର୍ତ୍ତ୍ୟକୁ ଆସିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ 3 ରଥ ନିର୍ମାଣ କରି ପ୍ରତିଷ୍ଠା କଲେ। ସେହି ରଥରେ ମୂର୍ତ୍ତିମାନଙ୍କୁ ବସାଇ ଯଜ୍ଞବେଦୀ ବା ମହାବେଦୀରୁ ଆଣିଲେ। ଜଗତର କଲ୍ୟାଣ ନିମିତ୍ତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବ୍ରହ୍ମାଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଇ ଭବ୍ୟ ମନ୍ଦିରରେ ସ୍ଥାପନ କଲେ। ସ୍କନ୍ଧପୁରାଣ ଉତ୍କଳଖଣ୍ଡ ଅନୁସାରେ ଭଗବାନ ସ୍ୱୟଂ କହିଛନ୍ତି, ଏହି ଦିବସରେ ସୁଭଦ୍ରା ଓ ବଳରାମଙ୍କ ସହ ମୋତେ ରଥରେ ବସାଇ ବ୍ରାହ୍ମଣମାନଙ୍କୁ ପ୍ରୀତ କରି ଓ ରଥଯାତ୍ରା ରୂପ ମହୋତ୍ସବ ସମ୍ପାଦନ କରି ଯେଉଁ ସ୍ଥାନରେ ମୁଁ ପୂର୍ବେ ଆବିର୍ଭୂତ ହୋଇଛି ଓ ଯେଉଁ ସ୍ଥାନରେ ତୁମର ସହସ୍ରେ ଅଶ୍ୱମେଧ ଯଜ୍ଞର ବେଦୀ ବିଦ୍ୟମାନ, ସେହି ଗୁଣ୍ଡିଚା ମଣ୍ଡପକୁ ଆମକୁ ନେଇଯିବ। ଏହା ମୋହର ଜନ୍ମସ୍ଥାନ ବୋଲି ଶାଶ୍ୱତ ପ୍ରୀତିପ୍ରଦ। ଏହି ସ୍ଥାନରେ ମୁଁ ବହୁଦିନ ଅଧିଷ୍ଠିତ ଥିଲି, ତେଣୁ ସେଠାରେ ମୋର ଅସୀମ ପ୍ରୀତି ରହିଅଛି। ଭଗବାନ ନିଜ ଜନ୍ମସ୍ଥାନକୁ ପ୍ରତିବର୍ଷ ଯିବା ସଙ୍ଗେ ସଙ୍ଗେ ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ 1 ସପ୍ତାହ ନିବାସ କରିବେ ବୋଲି ମଧ୍ୟ କହିଛନ୍ତି। ନୀଳଗିରିସ୍ଥିତ ବଡ଼ଦେଉଳରୁ 9 ଦିନ ସକାଶେ ବାହାରି ପରମ ପବିତ୍ର ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳସ୍ଥ ସ୍ୱଜନ୍ମସ୍ଥାନ ମହାବେଦୀରେ ଭଗବାନଙ୍କ 1 ସପ୍ତାହ ଅଧିଷ୍ଠାନ ହିଁ ଗୁଣ୍ଡିଚା ଯାତ୍ରା। 3 ରଥରେ 3 ଠାକୁର ବିଜେ କରି ଯାତ୍ରା କରୁଥିବାରୁ ଏହାର ନାମ ରଥଯାତ୍ରା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ମନ୍ଦିର ତ୍ୟାଗ, ଗୁଣ୍ଡିଚା ମନ୍ଦିରରେ 7 ଦିନ ଅବସ୍ଥାନ, ନବମ ଦିନ ମନ୍ଦିରକୁ ବାହୁଡ଼ା, ଏହି 9 ଦିନ ବ୍ୟାପୀ ଯାତ୍ରାକୁ ନବଦିନାତ୍ମିକା ଯାତ୍ରା ବୋଲି କୁହାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ ନୀତି, ପର୍ବପର୍ବାଣୀ, ଯାନିଯାତ୍ରା ଆଦି ତାଙ୍କର ଗୋଟିଏ ଗୋଟିଏ ଲୀଳା। ତନ୍ମଧ୍ୟରୁ ଏ ଗୁଣ୍ଡିଚା ଯାତ୍ରା ଅନ୍ୟତମ। ଅନ୍ୟପକ୍ଷରେ ଏହା ପତିତ ପାବନ ଯାତ୍ରା। ସମାଜର ପତିତ ଅବହେଳିତ ଜନଙ୍କୁ ଦର୍ଶନ ଦେବା ପାଇଁ ତଥା ନିଜ ଭକ୍ତଙ୍କୁ ଆନନ୍ଦ ପ୍ରଦାନ ନିମନ୍ତେ ପ୍ରଭୁ ବର୍ଷକରେ ଥରେ ରଥାରୂଢ଼ ହୋଇଥାନ୍ତି। ଏଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ସ୍ନାନ ଗୁଣ୍ଡିଚାଏ ବେନି

ସ୍ୱୟଂ ଲୀଳାଜାର ପତିତପାବନ ଅର୍ଥେ ପ୍ରାସାଦୁ ବାହାର। ଶାସ୍ତ୍ର କହେ ରଥେ ତୁ ବାମନମ୍ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ରଥ ଉପରେ ବାମନ ରୂପୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ, ଅର୍ଥାତ୍ ତାର ମୁଖ୍ୟ ଲାଭ ହୁଏ। ଏହି ଲୋଭରେ ଅନେକ ପାପୀ ତପି ସାଧୁ ସନ୍ଥ ବହୁ ଦୂରରୁ ଧାଇଁ ଆସନ୍ତି ବଡ଼ଦାଣ୍ଡକୁ ଟିକେ ତାଙ୍କ ଦର୍ଶନ ପାଇଁ, ମାନବ ଜୀବନକୁ ସଫଳ କରିବା ପାଇଁ। ରଥଯାତ୍ରା ଏକ ଦୀର୍ଘ ଦିନର ପ୍ରକ୍ରିୟା। ରତ୍ନବେଦୀରୁ ବାହାରି ସ୍ନାନ ମଣ୍ଡପରେ ସ୍ନାନ, ସ୍ନାନ ପରେ ଜ୍ୱର, ଅଣସର ଘରେ ଅବସ୍ଥାନ, ଔଷଧ ସେବନ ପରେ ଆରୋଗ୍ୟ ଲାଭ, ନବଯୌବନ ଦର୍ଶନ ଇତ୍ୟାଦି ମାନବୀୟ ଲୀଳା ପରେ ତିନି ଠାକୁର ରଥରେ ଗୁଣ୍ଡିଚା ମନ୍ଦିରକୁ ବାହାରିଥାନ୍ତି। ପରେ ଦଶମୀ ତିଥିରେ ପୁଣି ସେହି ରଥରେ ବସି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ପୁରୀର ଏ ରଥଯାତ୍ରା ଅଦ୍ୱିତୀୟ ଓ ପୁରାଣ ପ୍ରସିଦ୍ଧ। କୁହାଯାଇଛି, ସର୍ବେଷାଂ ଜୈବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ, ସର୍ବେଷାଂ ଜୈବ ଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ। ଏହି ରାଜାଧିରାଜ ଦେବାଧିଦେବ ଶ୍ରୀ ପୁରୁଷୋତ୍ତମ ଯିଏ ସ୍ୱୟଂ ସେହି ରଥରେ ବିରାଜମାନ ହୁଅନ୍ତି, ସେ ରଥ ଧନ୍ୟ। ତିନି ଠାକୁରଙ୍କ ଏ ରଥଗୁଡ଼ିକର ନିର୍ମାଣ ଶୈଳୀ ମଧ୍ୟ ଅନନ୍ୟ। ସମ୍ପୂର୍ଣ୍ଣ ଶାସ୍ତ୍ରୀୟ ପଦ୍ଧତିରେ ରଥ ନିର୍ମାଣ ହୁଏ, ନିର୍ମାଣ ପରେ ପ୍ରତିଷ୍ଠା ହୁଏ। ସାରଥି, ଅଶ୍ୱ, ଶୁକପକ୍ଷୀ ପ୍ରଭୃତି ଜୀବନ୍ୟାସ ପାଇ ରହିଥାନ୍ତି। ପ୍ରତ୍ୟେକ ନବକଳେବର ବେଳେ ଏମାନେ ମଧ୍ୟ ନୂତନ ଭାବରେ ନିର୍ମିତ ହୁଅନ୍ତି, କିନ୍ତୁ ରଥ ପ୍ରତିବର୍ଷ ନିର୍ମିତ ହୁଏ। ଶ୍ରୀପଞ୍ଚମୀ ଦିନ ରଥ କାଠ ଆସେ, ଶ୍ରୀରାମ ନବମୀ ଦିନ ରଥ କାଠ ଚିରା ହୁଏ, ଅକ୍ଷୟ ତୃତୀୟା ଦିନ ରଥ ଅନୁକୂଳ ହୁଏ ଓ ଆଷାଢ଼ ଶୁକ୍ଳ ପ୍ରତିପତା ଦିନ ରଥ ପ୍ରତିଷ୍ଠା ହୁଏ। ବଡ଼ଦାଣ୍ଡର ରଥଖଳାରେ ନୃସିଂହ ମନ୍ତ୍ରରେ ବନଜାଗ ଯଜ୍ଞ ପରେ ତିନି ଠାକୁରଙ୍କ ଆଜ୍ଞାମାଳ ଆସି ସୁନା କୁରାଢ଼ୀରେ ରଥ ନିର୍ମାଣର ଶୁଭାରମ୍ଭ ହୋଇଥାଏ। ସ୍ୱତନ୍ତ୍ର ସେବକମାନଙ୍କ ଦ୍ୱାରା ରଥ ନିର୍ମାଣ, ରଙ୍ଗ କାର୍ଯ୍ୟ ଓ କପଡ଼ା କାମ ଆଦି କରାଯାଇଥାଏ। ମହାରଣା, ରୂପକାର, ଚିତ୍ରକାର ଓ ସୂଚିକାରମାନେ ଏ କାର୍ଯ୍ୟ କରିଥାନ୍ତି। ଫାଶି, ଧଉରା, ଅସନ ପ୍ରଭୃତି ଟାଣ କାଠ ଓ ଶିମିଳି, ଦେବଦାରୁ, ପାଳଧୁଆ ଓ ମହାନିମ୍ବ ପରି ହାଲୁକା କାଠ ରଥ ପାଇଁ ବ୍ୟବହୃତ ହୋଇଥାଏ। କାଠ ଚିରଟ, ରଥଗୁଜ ଖୋଦନ, ଚକଡ଼େରା ଓ ନାହାକା ଲାଗିବା ଆଦି କାମ ପର୍ଯ୍ୟାୟକ୍ରମେ ସମ୍ପାଦିତ ହୋଇଥାଏ। ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ଅଂଶଗୁଡ଼ିକୁ ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଈପଟା, ସିଂହାସନ, କନକ ମୁଣ୍ଡେଇ, ଭୂମି, ଷୋଳନାହାକା, ମକରଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥିପିଡ଼, କୁମ୍ଭପଟି, ରାହୁପଟି, ଆଠନାହାକା, ପିଡ଼, ଋଷିପଟା, ଦଣ୍ଡା, ପାରାଭାଡ଼ି, ଖପୁରୀ, ପାଦ, ଓଲଟଶୁଆ, ଦଧିନୌତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କେତନ କୁହାଯାଏ। ସବୁ ଅଂଶକୁ ବିଧିକ୍ରମେ ଯୋଡ଼ାଯାଇ କପଡ଼ା ଓ ରଙ୍ଗ ତୁଳିରେ ଆକର୍ଷଣୀୟ ଭାବେ ସଜାଯାଇଥାଏ। ନବଯୌବନ ଦର୍ଶନ ଦିନ ରଥର ନିର୍ମାଣ କାର୍ଯ୍ୟ ଶେଷ ହୁଏ ଓ ଆବରଣ ପଡ଼ିଯାଏ। ରଥଗୁଡ଼ିକ ଦେଖାଯାଏ ଭବ୍ୟ ମନ୍ଦିର ପରି। ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ନନ୍ଦିଘୋଷ ଶବ୍ଦର ଅନେକ ଅର୍ଥ ରହିଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏହାର ଅର୍ଥ ହେଉଛି ଯେକୌଣସି ଶୁଭ ଘୋଷଣା, ଆନନ୍ଦଜନକ ଶବ୍ଦଯୁକ୍ତ। ନନ୍ଦିଘୋଷ ହେଉଛି ବିଜୟଧ୍ୱନି। ଏହି ରଥର ଅନ୍ୟ ନାମ ଗରୁଡ଼ଧ୍ୱଜ ଏବଂ କପିଧ୍ୱଜ। ଏହା ଇନ୍ଦ୍ରଙ୍କ ପ୍ରଦତ୍ତ ରଥ। ଷୋହଳ ଚକ ବିଶିଷ୍ଟ ଏହି ରଥ 832 ଖଣ୍ଡ କାଠରେ ନିର୍ମିତ ହୁଏ। ଉଚ୍ଚତା 44 ଫୁଟ 2 ଇଞ୍ଚ, ଆକାର ବର୍ଗାକାର, ଦୈର୍ଘ୍ୟ ପ୍ରସ୍ଥ 34 ଫୁଟ 6 ଇଞ୍ଚ ଲେଖାଏଁ। ଏହା ଲାଲ ଓ ହଳଦିଆ କନା ଦ୍ୱାରା ଆବୃତ ହୋଇଥାଏ। ଏହାର ଜଗୁଆଳି ଗରୁଡ଼ ଓ ସାରଥି ଦାରୁକ। ପତାକା ହେଉଛି ତ୍ରୈଲୋକ୍ୟ ମୋହିନୀ। ଚାରି ଧଳା ଘୋଡ଼ାର ନାମ ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦସ୍ୱ। ରଥର ଦୌଡ଼ିର ନାମ ଶଙ୍ଖଚୂଡ଼ ନାଗୁଣୀ। ରଥର 9 ପାର୍ଶ୍ୱ ଦେବତା ହେଲେ ବରାହ, ଗୋବର୍ଦ୍ଧନ, ନୃସିଂହ, ରାମ, ନାରାୟଣ, ତ୍ରିବିକ୍ରମ, ହନୁମାନ ଓ ରୁଦ୍ର। ଶୁଆ ଯୋଡ଼ିକଙ୍କ ନାମ ଜୀବ ଓ ପରମ। ଅଷ୍ଟ ଋଷିଙ୍କ ନାମ ନାରଦ, ଦେବଳ, ବ୍ୟାସ, ଶୁକ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର ଏବଂ ରୁଦ୍ର। ରଥର ଅଧୀଶ୍ୱରୀ ହେଉଛନ୍ତି ଯୋଗମାୟା। ଗବେଷକମାନେ ରଥକୁ ମଣିଷର ଦେହ ସହିତ ତୁଳନା କରିଛନ୍ତି। କଠୋପନିଷଦରେ କୁହାଯାଇଛି, ଆତ୍ମାନମ୍ ରଥିନମ୍ ବିଦ୍ଧି ଶରୀରମ୍ ରଥମେବ ଚ। ଏ ଶରୀର ହେଉଛି ରଥ ଏବଂ ଆତ୍ମା ହେଉଛି ରଥି, ବୁଦ୍ଧି ସାରଥି ଓ ମନ ହେଉଛି ଦୌଡ଼ି, ଇନ୍ଦ୍ରିୟଗୁଡ଼ିକ ହେଲେ ଅଶ୍ୱ। ଭଗବାନ ଗୀତାରେ କହିଛନ୍ତି, ଏହି ଅଶ୍ୱଗୁଡ଼ିକ ବଡ଼ ଦୁର୍ଦ୍ଦାନ୍ତ ଓ ବଳବାନ, ତାଙ୍କୁ ସଂଯମରେ ରଖିବା ଉଚିତ। ରଥି ରୂପକ ଆତ୍ମାର ନିର୍ଦ୍ଦେଶରେ ସାରଥି ବୁଦ୍ଧି, ମନରୂପକ ଦୌଡ଼ିକୁ ଠିକ୍ ଭାବରେ ଧରି ରଥ ଚାଳନା କରିବା ଉଚିତ। ଇନ୍ଦ୍ରିୟ ରୂପୀ ଅଶ୍ୱଗୁଡ଼ିକ ଯଦି ନିର୍ଦ୍ଦେଶ ନ ମାନି ଏଣେ ତେଣେ ଦୌଡ଼ିବେ ତ ସବୁ ଗୋଳମାଳ ହୋଇଯିବ, ରଥ ତାର ଲକ୍ଷ୍ୟସ୍ଥଳ ଅର୍ଥାତ୍ ବ୍ରହ୍ମପ୍ରାପ୍ତି ହୋଇପାରିବ ନାହିଁ।
ରଥଯାତ୍ରା ଦିନ ଠାକୁରମାନେ ଖେଚୁଡ଼ି ଭୋଗ ଖାଇ ପ୍ରସ୍ତୁତ ହୋଇଯାଆନ୍ତି। ସିଂହଦ୍ୱାରରେ ତିନି ରଥ ମଧ୍ୟ ବ୍ୟଗ୍ର ଭାବରେ ଅପେକ୍ଷାରତ ଥାଆନ୍ତି। ଚାରମାଳ ବନ୍ଧା ସରିଥାଏ, ଭକ୍ତଙ୍କ କୋଳାହଳରେ ବଡ଼ଦାଣ୍ଡ ଉଛୁଳୁଥାଏ, ଧାଡ଼ି ପହଣ୍ଡିରେ ସେବକମାନଙ୍କ ଗହଣରେ ଯଥାକ୍ରମେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥକୁ ବିଜେ କରନ୍ତି। ମୁଣ୍ଡରେ ଟାହିଆ ବାନ୍ଧି ନାନା ପ୍ରକାରେ ସୁସଜ୍ଜିତ ହୋଇ ଠାକୁରମାନେ ଝୁଲି ଝୁଲି ଆସୁଥାନ୍ତି। ଆଲଟ ଚାମର ହେଉଥାଏ,

ବିଜୟ କାହାଳୀ ବାଜୁଥାଏ। ଘଣ୍ଟ ଘଣ୍ଟା ମର୍ଦ୍ଦଳ କୀର୍ତ୍ତନ ହରିବୋଲ ହୁଳହୁଳି ଧ୍ୱନିରେ ଗଗନ ପବନ ମୁଖରିତ ହେଉଥାଏ, ଧରଣୀ ପ୍ରକମ୍ପିତ ହେଉଥାଏ। ସତରେ ସେ ଦୃଶ୍ୟ ଅବର୍ଣ୍ଣନୀୟ। ଆମେ କୌଣସି ସ୍ଥାନକୁ ଗଲାବେଳେ ସାଙ୍ଗରେ ବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେଲା ପରି ଠାକୁରମାନଙ୍କ ସାଙ୍ଗରେ ତାଙ୍କ ସିନ୍ଦୁକ ରଥରେ ଯାଏ। ଠାକୁରମାନେ ଆସିଲା ପରେ ତାଙ୍କ ଚଳନ୍ତି ପ୍ରତିମା ପାଲିଙ୍କିରେ ବିଜେ କରନ୍ତି। ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ସାଙ୍ଗରେ ଯାଆନ୍ତି। ଠାକୁରମାନଙ୍କ ବିଧି ଅନୁସାରେ ନୀତିକାନ୍ତି ହୁଏ। ତାପରେ ଗୋବର୍ଦ୍ଧନ ପୀଠର ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଆସି ଠାକୁରମାନଙ୍କୁ ଦର୍ଶନ କରନ୍ତି। ତାପରେ ରଥଯାତ୍ରାର ଏକ ବିଶିଷ୍ଟ ପର୍ଯ୍ୟାୟ ଛେରା ପହଁରା ହୁଏ। ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଭାବେ ମାନ୍ୟତା ପ୍ରାପ୍ତ ଗଜପତି ମହାରାଜା ତାମଜାନରେ ପଟୁଆରରେ ଆସି ତିନି ରଥରେ ଛେରା ପହଁରା କାର୍ଯ୍ୟ କରିଥାନ୍ତି। ସେବକଙ୍କ ଗହଣରେ ଧଳା ଫୁଲ ପକାଇ ତାକୁ ସୁନାମୁଠି ଥିବା ପହଁରାରେ ଓଳେଇବା ଓ ପରେ ଘୋରା ଚନ୍ଦନ ସିଞ୍ଚନ କରିବାର ନାମ ଛେରା ପହଁରା। ଏହାପରେ ପୁଷ୍ପ ଆଳତୀ ଆଦି ସମର୍ପଣ କରି ନିଉଛାଳି ହୁଅନ୍ତି। ଲକ୍ଷେ ରାଜାଙ୍କ ମଉଡ଼ମଣି ହୋଇ ମଧ୍ୟ ପ୍ରଭୁଙ୍କର ସେ ସେବକ ଦାସାନୁଦାସ। ଏହା ନବଧା ଭକ୍ତି ଅନ୍ତର୍ଗତ ଦାସ୍ୟ ଭାବର ସୁନ୍ଦର ନିଦର୍ଶନ। ଏ ପ୍ରଥା ଏବେ ସୁଦ୍ଧା ବଳବତ୍ତର ରହିଛି।

0: କଳା ଫୁଲ ପକାଇ ତାକୁ ସୁନାମୁଠି ଥିବା ପହଁରାରେ ଓଳେଇବା ଓ ପରେ ଘୋରା ଚନ୍ଦନ ସିଞ୍ଚନ କରିବାର ନାମ ଛେରା ପହଁରା। ଏହାପରେ ପୁଷ୍ପ ଆଳତୀ ଆଦି ସମର୍ପଣ କରି ନିଉଛାଳି ହୁଅନ୍ତି। ଲକ୍ଷେ ରାଜାଙ୍କ ମଉଡ଼ମଣି ହୋଇ ମଧ୍ୟ ପ୍ରଭୁଙ୍କର ସେ ସେବକ ଦାସାନୁଦାସ। ଏହା ନବଧା ଭକ୍ତି ଅନ୍ତର୍ଗତ ଦାସ୍ୟଭାବର ସୁନ୍ଦର ନିଦର୍ଶନ। ଏ ପ୍ରଥା ଏବେ ସୁଦ୍ଧା ବଳବତ୍ତର ରହିଛି। ଠାକୁରଙ୍କ ପ୍ରସାଦ ମାଳ ଆଦି ପାଇ ଗଜପତି ସ୍ୱସ୍ଥାନକୁ ଫେରିଯାଆନ୍ତି। ଏହାପରେ ଚାରମାଳ ଫିଟା ହୋଇ ଅଶ୍ୱ ଯୋଚାଯାଏ ଓ ରଥ ଦଉଡ଼ି ବନ୍ଧାଯାଏ। ରଥକୁ ପରିଚାଳନା କରିବା ପାଇଁ ଜଣେ ଲାଲ ପତାକା ଧରି ସମ୍ମୁଖରେ ଥାଆନ୍ତି। ଘଣ୍ଟୁଆ ସେବକ, ଦୈତାପତି ତଥା ଅନ୍ୟାନ୍ୟ ସେବକମାନେ ଯଥାସ୍ଥାନରେ ରହିଥାନ୍ତି। ପ୍ରଥମେ ତାଳଧ୍ୱଜ, ତାପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ଯାଏ। ଏ କଥାକୁ ଲକ୍ଷ୍ୟ କରି କବି ଗାଇଛନ୍ତି, ଆଗେ ଚାଲେ ବଳଭଦ୍ର ମଧ୍ୟ ଚାନ୍ଦ ମୁହିଁ, ପଛରେ ଆସେ କାଳିଆ ଗହଳ ଲଗାଇ। ବାଟରେ ପନ୍ତିଭୋଗ ଖାଇ ଖାଇ ପ୍ରଭୁ ଭକ୍ତଙ୍କ ଦ୍ୱାରା ଟଣା ହୋଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚନ୍ତି। ଏହାକୁ ଆଡ଼ପ ମଣ୍ଡପ କୁହାଯାଏ। ହେରା ପଞ୍ଚମୀ ଦିନ ମା ଲକ୍ଷ୍ମୀ ଅଭିମାନ ଓ କ୍ରୋଧରେ ରଥ ଭାଙ୍ଗନ୍ତି। ଏହି ଦିନ ରଥ ଦକ୍ଷିଣୀ ମୋଡ଼ ହୁଏ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ଦଶାବତାର ବେଶ ଅନୁଷ୍ଠିତ ହୁଏ। ନାନା ପ୍ରକାର ଭୋଗ ଖାଇ ପ୍ରଭୁ ଆନନ୍ଦରେ 9 ଦିନ ସେଠି ଅବସ୍ଥାନ କରନ୍ତି। ନବମୀ ଦିନ ସନ୍ଧ୍ୟାରେ ସାନ୍ଧ୍ୟ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୁଏ ବୋଲି ଶାସ୍ତ୍ର ମତ ରହିଛି। ଦଶମୀ ତିଥିରେ ବାହୁଡ଼ା ଯାତ୍ରା ହୁଏ। ଆସିଲା ବାଟରେ ମାଉସୀ ମା ଅର୍ଦ୍ଧାଶନୀ ମନ୍ଦିରରେ ପୋଡ଼ପିଠା ଖାଇଥାନ୍ତି। ଏକାଦଶୀ ଦିନ ରଥ ଉପରେ 3 ଠାକୁରଙ୍କର ସୁନାବେଶ ହୁଏ। ଦ୍ୱାଦଶୀ ଦିନ ଅଧରପଣା ଲାଗି ହୁଏ। ଏହାପରେ ନୀଳାଦ୍ରି ବିଜେ ହୁଏ। ଏହିପରି ଭାବରେ ରଥଯାତ୍ରା ଉତ୍ସବ ଏକ ଭବ୍ୟ ସମାରୋହରେ ଉଦ୍ଯାପିତ ହୁଏ। କୁହାଯାଏ ଏ ଯାତ୍ରା ଦେଖିବାକୁ ଅନେକ ସାଧୁସନ୍ଥ ସୂକ୍ଷ୍ମ ଶରୀରରେ ଆସିଥାନ୍ତି। ଦେବରାଜ ଇନ୍ଦ୍ର ବର୍ଷା ଛଳରେ ପୁଷ୍ପବୃଷ୍ଟି କରିଥାନ୍ତି। ବେଳେବେଳେ ବଡ଼ଦାଣ୍ଡରେ ରଥ ଅଟକିଯାଏ। ଯେତେ ଲୋକ ଟାଣିଲେ ବି ଟିକେ ସୁଦ୍ଧା ଆଗକୁ ଯାଏନି। ମହାପ୍ରଭୁଙ୍କ ପରି ସେ ବି ଅଚଳ ମହାମେରୁ ହୋଇ ରହିଯାଏ। ସେବକମାନେ କାରଣ ଖୋଜନ୍ତି, ମନୁଆ ଠାକୁର ସୂଚନା ଦିଅନ୍ତି। ସେହିପରି ଏକ ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ପ୍ରବଳ ଇଚ୍ଛାରେ ଶ୍ରୀକ୍ଷେତ୍ରରୁ ବହୁ ଦୂରରେ ଥାଇ ଯବନପୁତ୍ର ଭକ୍ତ ସାଲବେଗ ଆକୁଳ ହୃଦୟରେ ଗାଇ ଉଠିଥିଲେ, 750 କୋଶ ଚାଲିନ ପାରଇ, ମୋହ ଯିବା ଯାକେ ନନ୍ଦୀ ଘୋଷେ ଥିବ ରହି, ଜଗବନ୍ଧୁ ହେ ଗୋସାଇଁ। ଭକ୍ତବତ୍ସଳ ପ୍ରଭୁ ମଧ୍ୟ ତାଙ୍କ ପ୍ରିୟ ଭକ୍ତର ପ୍ରାର୍ଥନା ସ୍ୱୀକାର କରି ତାଙ୍କ ଆସିବା ଯାଏ ରଥାରୂଢ଼ ହୋଇ ରହିଥିଲେ। ଏକଦା ରଥଯାତ୍ରା ବେଳେ ଭକ୍ତ ବଳରାମ ଦାସ ପଣ୍ଡାମାନଙ୍କ ଦ୍ୱାରା ଭର୍ଷିତ ହୋଇ ରଥ ଉପରକୁ ଉଠି ନପାରି ଅପମାନ ତଥା ଅଭିମାନରେ ସମୁଦ୍ର କୂଳରେ ବସି ବସି ବାଲି ରଥ ଗଢ଼ି ସେଠିକୁ ଭଗବାନଙ୍କୁ ଆବାହନ କଲେ। ପ୍ରଭୁ ମଧ୍ୟ ବଡ଼ଦାଣ୍ଡର ରଥ ତ୍ୟାଗ କରି ସେଇଠି ଉଭା ହେଲେ। ସେ ଭକ୍ତର ଭଗବାନ। ଏହିପରି ଅଜସ୍ର ଭକ୍ତଙ୍କ ଅସଂଖ୍ୟ କୀର୍ତ୍ତିରେ ଏ କ୍ଷେତ୍ର ମହିମାମୟ। ସମାଜରେ ସତ୍ୟ, ଧର୍ମ, ନ୍ୟାୟ, ସାମ୍ୟ, ଐକ୍ୟ, ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଘୋଷଣା କରୁଥିବା ଏହି ଘୋଷଯାତ୍ରା ଜନହିତ ପାଇଁ ଉଦ୍ଦିଷ୍ଟ। ଭାବ, ଭକ୍ତି ଓ ଆତ୍ମସମର୍ପଣର ଏହି ଉତ୍ସବ ସର୍ବଧର୍ମ ସମନ୍ୱୟର ପ୍ରତୀକ। ଏହି ରଥଯାତ୍ରା ଅନନ୍ୟ, ଯୁଗେ ଯୁଗେ ଅକ୍ଷୟ। ଏହା ବନ୍ଦ କରିବା ପାଇଁ କେବେ କେବେ ଦୁଷ୍ଟ ବ୍ୟକ୍ତିମାନେ ଚେଷ୍ଟା କରି ମଧ୍ୟ ଅସଫଳ ହୋଇଛନ୍ତି। କାରଣ ପ୍ରଭୁଙ୍କ ଇଚ୍ଛା ହିଁ ସର୍ବୋପରି। ଜୟ ଜଗନ୍ନାଥ।
1: ପ୍ରଚାର କଲୁ ଓଡ଼ିଆରେ ଆଲୋଚନା, ରଥରୂଢ଼ ଜଗନ୍ନାଥଙ୍କ ରଥ ମହାତ୍ମ୍ୟ। ଏ ସମ୍ପର୍କରେ ଆଲୋଚନା କରିଥିଲି ଦେବହୂତି କର, ଆକାଶବାଣୀ ଭବାନୀପାଟଣା।

ଶୁଣୁଛନ୍ତି ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଗୀତଗୁଡ଼ିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନମଥ ମିଶ୍ର।

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ମହାସ୍ନାନ ଉତ୍ସବ ଓ ଗଜାନନ ବେଶ ପର୍ବ ସରିବା ପରେ ତିନି ଠାକୁର ପହଣ୍ଡି ବିଜେ ହୋଇ କଳାହାଟ ଦ୍ୱାରଠାରୁ ଚନ୍ଦନ ଅର୍ଗଳି ମଧ୍ୟସ୍ଥ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି। ଏହି ସମୟରେ ଠାକୁରମାନେ ଅଣସର ତାଟି ନିର୍ମିତ ଗୃହରେ ରୁହନ୍ତି। ଏହାକୁ ଅଣସର ଗୁମୁଟି କୁହାଯାଏ। ଅଣସରର ଐତିହ୍ୟ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ପ୍ରାପ୍ତ ହୋଇ 15 ଦିନ ଧରି ଗୁପ୍ତରେ ବିଗ୍ରହ ନିର୍ମାଣ କରିଥିଲେ।

0: ବିଗ୍ରହମାନେ ଅଣସର ଗୃହରେ ଅବସ୍ଥାନ କରୁଥିବାରୁ ତାଙ୍କ ଅନୁପସ୍ଥିତିରେ ଚିତ୍ରକରମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଟି ଦେବତା ପୂଜା ପାଇଥାନ୍ତି। ଶେଷଦେବ ବଡ଼ ଠାକୁରଙ୍କ ବାଡ଼ରେ ରାମକୃଷ୍ଣ ନୃସିଂହଙ୍କର, ଭୁବନେଶ୍ୱରୀଙ୍କ ବାଡ଼ରେ ଶ୍ରୀଦେବୀ ଓ ଭୂଦେବୀ, ମହାନାରାୟଣଙ୍କ ବାଡ଼ରେ ଦୋଳଗୋବିନ୍ଦ ଓ ମଦନ ମୋହନଙ୍କ ସ୍ଥାପନା ହୋଇଥାଏ। ଚିତ୍ର ତ୍ରିମୂର୍ତ୍ତି ଓ ସପ୍ତମୂର୍ତ୍ତିଙ୍କୁ ମିଶାଇ ଦଶାବତାର ବୋଲି କୁହାଯାଏ। ସ୍ନାନ ପୂର୍ଣ୍ଣିମା ପରଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ବିଜନତାରେ ବାସ କରୁଥିବା ଠାକୁରମାନଙ୍କର ସେବା ଓ ପୂଜାନୀତି ଭିନ୍ନ ପ୍ରକାରର। ତେବେ କ'ଣ କ'ଣ ସେ ସେବା ଓ ପୂଜାର ପରମ୍ପରା, ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଏଇ ଅଣବସର ନୀତି ଆମର ନୀଳାଦ୍ରି ମହୋଦୟ 15 ଅଧ୍ୟାୟରେ ଉଲ୍ଲେଖ ଅଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ପହଣ୍ଡି ହୋଇ ଠାକୁରମାନେ ସ୍ନାନବେଦୀରୁ ଫେରି ଶ୍ରୀମନ୍ଦିରର ଅଣବସର ବା ଅନସର ଘରେ ପିଣ୍ଡିରେ ପହଞ୍ଚିବା ପରେ ସେଠାରେ ଅବସ୍ଥାନ କରନ୍ତି, ଯେଉଁଟାକି ଭିତର କାଠର ପାଖରେ। ଅଣବସର ପିଣ୍ଡିରେ ରହିବା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ବର୍ଷ ତମାମ ଲାଗି ହୋଇଥିବା ସୁନା ଚିତା ରାହୁରେଖା ଏକୁ ଓଲାରି ଭଣ୍ଡାର ମେକଅପ୍ ଏବଂ ତଢ଼ଉକରଣଙ୍କର ଜିମା ମଣତି ଦିଅନ୍ତି। ଏହି ହେଉଛି ସେଦିନର କାର୍ଯ୍ୟ। ସ୍ନାନ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ଯାଏଁ ଏହି ଅଣବସର ନୀତି 15 ଦିନ ଚାଲିଥାଏ ଏବଂ ନବକଳବଳ ସମୟରେ ଏହାର ସମୟ 45 ଦିନ ଥିବାରୁ ଏକୁ ମହା ଅଣବସର ମଧ୍ୟ କୁହାଯାଏ। ଏହି ଅଣବସର ଘରେ କୋଠସୁଆଁ ସେବକମାନେ ଅଣବସର ପିଣ୍ଡିକୁ ଚାରିପଟେ ବାଉଁଶ ତାଟି ଦ୍ୱାରା ଘୋଡ଼ାଇ ଦିଅନ୍ତି। କେବଳ ଧୁକୁଡ଼ି ଦ୍ୱାର ମାନେ ମୁକ୍ତିମଣ୍ଡପ ସାମ୍ନାର ଗେଟ୍ରେ ଚୋରା ବାଟ ଥାଏ। ଅଣବସ ଭିତରକୁ କେବଳ ଦୈତାବତି ଛଡ଼ା ଅନ୍ୟ କେହି ଯାଇପାରନ୍ତି ନାହିଁ। ଏହି ସମୟରେ ଠାକୁରମାନେ ଏକ ବସ୍ତ୍ର ପରିଧାନ କରୁଥିବାରୁ ଦୈତାପତି ସେବାୟତମାନେ ମଧ୍ୟ ସେବା କରିବାକୁ ଏକ ବସ୍ତ୍ର ପରିଧାନ କରି ଠାକୁରଙ୍କ ନିକଟକୁ ଯାଆନ୍ତି।

0: ଦଇତା ମାନେ ପତ୍ର ପୁଷ୍ପ ଫଳମୂଳ ଓ ପଣା ପାଣି ଦ୍ୱାରା ଦେବତାମାନଙ୍କୁ ଆରାଧନା କରିଥାନ୍ତି। ଏହି ସମୟରେ ଠାକୁରମାନଙ୍କଠାରେ ଲାଗି ହେଉଥିବା ଅଣସର ପଣା ପ୍ରସିଦ୍ଧ। ରାଘବ ଦାସ ମଠରୁ ଆସିଥିବା ଧୁଆ ମୁଗ ଓ ପଣସ ଠାକୁରମାନଙ୍କଠାରେ ଲାଗି ହୁଏ। ଏହାକୁ ମୈଲମ ଭୋଗ ବା ଅଣସର ଚକଟା ଭୋଗ କୁହାଯାଏ।
1: ଦେବସ୍ନାନ ପୂର୍ଣ୍ଣିମା ଦିନ

ରାତିଠାରୁ ଅଣସର ଆରମ୍ଭ କରାଯାଏ। ଯେହେତୁ ଠାକୁରମାନେ ବିଳମ୍ବ ରାତିରେ ଯାଉଛନ୍ତି, ଅଣବସରର ଏକ ଦିନ ଖଲର ହୋଇଯାଉଛି ସମୟ ଅଭାବରୁ, କିନ୍ତୁ ଅଣବସରର ପନ୍ଦର ଦିନ ସେହି ଦିନଠାରୁ ରାତ୍ରରୁ ଆରମ୍ଭ ହୁଏ। ଅଣବସରର ଦ୍ୱିତୀୟ ଦିନ ଓଦା ଲୁଗା ଠାକୁରମାନଙ୍କର ଯେଉଁ ସେନାପଟା ଲାଗି ହୋଇ ପହଣ୍ଡି ବିଜେ କରି ରତ୍ନ ସିଂହାସନରୁ ସ୍ନାନବେଦିକି ଯାଇଥାନ୍ତି, ଯେଉଁ ସେନାପଟାର ଓଦା ଲୁଗା ଗୁଡ଼ିକ ଦ୍ୱିତୀୟ ଦିନ ତିଥିରେ ତାକୁ ଦୈତାପତି ସେବାୟତମାନେ ତାଙ୍କ ଶିରଙ୍ଗରୁ ବାହାର କରନ୍ତି। ଶିରଙ୍ଗ ଫିଟା ପରେ ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ଫୁଲୁରୀ ତେଲ ହେଉଛି ଆମର ରାଶି ତେଲ, ଯେଉଁ ରାଶି ତେଲର କି ବର୍ଷ ତମାମ ସୁଗନ୍ଧ ଫୁଲ ଏବଂ ସୁଗନ୍ଧ ଜିନିଷ ପଡ଼ି ଓଡ଼ିଆ ମଠର ମାଟି ତଳେ ପୋତା ହୋଇ ରହିଥାଏ। ତା ଦେହରେ ରାଶି ତେଲ ମିଶି ଠାକୁରଙ୍କ ଦେହରେ ତିନି ବାଡ଼ରେ ଦୈତାପତିମାନେ ତାକୁ ଶିରଙ୍ଗରେ ଲଗାନ୍ତି, ତାହାକୁ ଫୁଲୁରୀ ଲାଗି ତେଲ ଲାଗି କୁହାଯାଏ।

ଲୁଗାଗୁଡ଼ିକ ଦ୍ୱିତୀୟା ଦିନ ତିଥିରେ ତାକୁ ଦୈତାପତି ସେବାୟତମାନେ ତାଙ୍କ ଶିରଙ୍ଗରୁ ବାହାର କରନ୍ତି। ଶିରଙ୍ଗ ଫିଟା ପରେ ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ଫୁଲୁରୀ ତେଲ ହେଉଛି ଆମର ରାଶି ତେଲ, ଯେଉଁ ରାଶି ତେଲର କି ବର୍ଷ ତମାମ ସୁଗନ୍ଧ ଫୁଲ ଏବଂ ସୁଗନ୍ଧ ଜିନିଷ ପଡ଼ି ଓଡ଼ିଆ ମଠର ମାଟି ତଳେ ପୋତା ହୋଇ ରହିଥାଏ। ତା ଦେହରେ ରାଶି ତେଲ ମିଶି ଠାକୁରଙ୍କ ଦେହରେ ତିନି ବାଡ଼ରେ ଦୈତାପତିମାନେ ତାକୁ ଶିରଙ୍ଗରେ ଲଗାନ୍ତି, ତାହାକୁ ଫୁଲୁରୀ ଲାଗି ତେଲ ଲାଗି କୁହାଯାଏ।

0: ନବମୀ ଦିନ ରାଶି ତୈଳ ଓ ଝୁଣା ଲେପନ କରାଯାଏ, ଏହାକୁ ମସୃଣ ଲେପ କୁହାଯାଏ। ଦଶମୀ ଦିନ ତିନୋଟି ଚକାରେ ତ୍ରିମୂର୍ତ୍ତିଙ୍କୁ ବିଜେ କରାଯାଏ, ଏହାକୁ ଚକା ବିଜେ କୁହାଯାଏ। ଏହି ଦିନ କସ୍ତୁରୀ, କୁଙ୍କୁମ ଓ ଚନ୍ଦନ ଲେପନ କରାଯାଏ। ତ୍ରୟୋଦଶୀ ଦିନ ବିଗ୍ରହମାନଙ୍କଠାରେ ଘଣା ପାଠ ଓ ଖଡ଼ି ଲାଗି କରାଯାଏ, ଏହାକୁ ଘଣା ଲାଗି ଓ ଖଡ଼ି ଲାଗି କୁହାଯାଏ। ଏହି ଦିନ ବିଗ୍ରହମାନଙ୍କୁ ରଞ୍ଜିତ କରି ଚିତ୍ର ବିଚିତ୍ର କରାଯାଏ। ଏହି ଦିନ ରାତ୍ରରେ ଓଢ଼ା ଲାଗି ହୁଏ। ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନ ଦତ୍ତ ଖଟଣୀ ନିଯୋଗ ଚିତ୍ର କାର୍ଯ୍ୟ କରିଥାନ୍ତି। ଏହାପରେ ନୂତନ ବସ୍ତ୍ର ଓ ତୁଳାରେ ନିର୍ମିତ ଗୋଲ ତକିଆ ଉପରେ ବିଗ୍ରହମାନେ ବିଜେ କରିଥାନ୍ତି, ଏହାକୁ ଚକା ଅସରପ ଲାଗି କୁହାଯାଏ। ଏହି ନୀତି ଅଣସରକାଳୀନ ଶେଷ ନୀତି।
1: ଷଷ୍ଠୀ ତିଥି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ ଲାଗି କରାଯାଏ। ଇଏ ହେଉଛି ଝୁଣାରେ ଆମର ଅଣସରର ସୁଦୁସୁଆର ସେବାୟତ ଅଛନ୍ତି, ସେମାନେ ଅଣସର ଘରେ ତାଙ୍କର ଝୁଣା ବାଟି ଓଷ ତିଆରି ଆଣିକି ଦୈତାପତି ସେବକମାନଙ୍କୁ ଦିଅନ୍ତି। ଏହା ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ କରାଯାଏ। ଦଶମୀ ଦିନ ଠାକୁରଙ୍କୁ ଚକା ବିଜେ କରାଯାଏ ଏବଂ ଦଶମୀ ଦିନ ଦଶମୂଳ ମଧ୍ୟ ଆପଣଙ୍କର ବୈଦ୍ୟ ସେବାୟତମାନଙ୍କଠାରୁ ମନ୍ଦିରକୁ ଆସେ। ଏହି ଦଶମୂଳ ଏକାଦଶୀ ଦିନ ଚନ୍ଦନ ଲାଗି ସର୍ବାଙ୍ଗ ହୁଏ। ସର୍ବାଙ୍ଗ ଲାଗି ହେଇସାରିଲା ପରେ ଦଶମୂଳ ପଞ୍ଚନ ଭୋଗ କରାଯାଏ ଏବଂ ଦଶମୀ ପର୍ଯ୍ୟନ୍ତ ଠାକୁରମାନେ ଏକ ବସ୍ତ୍ର ମାନେ ଧଳା ବସ୍ତ୍ର ପିନ୍ଧନ୍ତି ଏବଂ ଧଳା ଫୁଲ ବ୍ୟବହାର କରାଯାଏ। ଦ୍ୱାଦଶୀ ଦିନ ହେଉଛି ରାଜପ୍ରସାଦ। ଠାକୁରର ଶ୍ରୀରଙ୍ଗରୁ ବାହାରିଥିବା ଶ୍ରୀରଙ୍ଗ ଫିଟା, ଯେଉଁ ଚତୁର୍ଥୀ ତିଥିରେ ଯେଉଁ ଚନ୍ଦନ କରାଳ ସବୁ ଠାକୁରଙ୍କ ଦେହରୁ ବାହାରିଥାଏ, ତାହା ଚତୁର୍ଦ୍ଦଶୀ ଦିନ ଭଣ୍ଡ ମାନେ ସକାଳ ଧୂପ ପରେ ଯେଉଁ ଭୋଗ ମଣ୍ଡପ ଭୋଗ ହୁଏ, ତାପରେ ତିନି ବାଡ଼ର ବାଡ଼ଗ୍ରାହୀମାନେ ସେବାୟତମାନେ ଠାକୁରଙ୍କ ପାଖକୁ ରୂପା ଥାଳି ନେଇ ସେଥିରେ ସଜ୍ଜିତ ଭାବରେ ଚନ୍ଦନ କରାଳ ଆଣି ପଟୁଆରରେ ପ୍ରଧାନୀ ଏବଂ ତଳୁଛମା ପାତ୍ରଙ୍କର ହାତ ପୈଠରେ ତାକୁ ସିଂହଦ୍ୱାର ଦେଇ ବଡ଼ଦାଣ୍ଡ ଦେଇ ରାଜପ୍ରସାଦକୁ ବିଜେ କରାନ୍ତି। ତ୍ରୟୋଦଶୀ ଦିନ ଘଣା ଲାଗି କରାଯାଏ। ଠାକୁରଙ୍କର ଏ ଯେଉଁ ଶ୍ରୀରଙ୍ଗର ପ୍ରତ୍ୟେକ ବର୍ଷ ଜଣେ ଜଣେ ଠାକୁରଙ୍କର ଘଣା ଲାଗି, ଯଦି ଏ ବର୍ଷ ଜଗନ୍ନାଥଙ୍କର କରାଗଲା, ତା ପରବର୍ଷ ଆପଣଙ୍କର ବଳଦେବ ଠାକୁରଙ୍କର ଘଣା ଲାଗି କରାଯାଏ। ଏହିପରି ଠାକୁରଙ୍କ ଶ୍ରୀରଙ୍ଗର ବାଇଶ ହାତର ପାଟ ଡୋରି ଠାକୁରଙ୍କ ପେଟରେ ଲାଗି କରାଯାଏ ଏବଂ ଶ୍ରୀରଙ୍ଗ ମୁଦାଯାଏ ଏବଂ ଶ୍ରୀରଙ୍ଗରେ ଯେଉଁ ଧଳା ଏ ଯେଉଁ କନାଟି ମୁହଁରୁ କଢ଼ା ଯାଇଥାଏ, ତାକୁ ମଧ୍ୟ ଖଳି ପ୍ରସାଦରେ ଆବରୋଧ କରାଯାଏ। ସେହି ଖଳି ପ୍ରସାଦ ଯେପରି ଭାବରେ ରାଜପ୍ରସାଦ ରାଜନହରକୁ ବିଜେ କରନ୍ତି, ସେହିପରି ଭାବରେ ମଧ୍ୟ ଖଳିପ୍ରସାଦ ଦତ୍ତ ମହାପାତ୍ର ସେବାୟତ ଏବଂ ଦୈତାପତିମାନେ ଠାକୁରଙ୍କର ଏକାଦଶୀରେ ଲାଗିଥିବା ମାଳ ଫୁଲ ନେଇ ଶ୍ରୀନଗର ଅଭିମୁଖେ ଭୋଗମଣ୍ଡପ ପରେ ବିଜେ କରନ୍ତି।

0: ଆପଣଙ୍କୁ।
1: ଚତୁର୍ଦ୍ଦଶୀ ଦିନ ବନକଲାଗି କରାଯାଏ। ଏହି ବନକଲାଗି ଆମର ଦତ୍ତ ମହାପାତ୍ର ସେବାୟତମାନେ ଠାକୁରମାନଙ୍କୁ ବନକଲାଗି କରନ୍ତି ଏବଂ ଅମାବାସ୍ୟା ଦିନ ଭୋରୁ ଠାକୁରମାନଙ୍କର ଯେଉଁ ଦଶ ଅବତାର ମୂର୍ତ୍ତି ଠାକୁରଙ୍କ ସାମ୍ନାରେ ବସିଥାନ୍ତି, ସେଇ ଦଶ ଅବତାର ମୂର୍ତ୍ତିଙ୍କର ମଙ୍ଗଳାରତୀ ଏବଂ ଅବକାଶ ସରିବା ପରେ ଭିତରେ ଦୈତାପତି ସେବାୟତମାନେ ଜଗନ୍ନାଥଙ୍କୁ ଚକା ଅପସର ମସ୍ତକରେ ତକିଆ ଏବଂ ତଳେ ତକିଆ ଉପରେ ବସାଇବା ପରେ ତାକୁ ଚକା ଅପସର କୁହାଯାଏ। ଚକା ଅପସର ପରେ ଭିତର ତାଟି ଖୋଲାଯାଏ, ତାପରେ ନବଯୌବନ ଦର୍ଶନ କରାଯାଏ।

ସ୍ନାନବେଦୀରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଏବେ ଲୌକିକ ମତରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଳତାଟି ଭିତରେ ସେମାନଙ୍କର ଉପଚାର ଓ ସେବା ଶୁଶ୍ରୂଷା କରାଯାଉଛି। ଭକ୍ତମାନେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଉନାହାନ୍ତି। ତେବେ ଦେବାଧିଦେବ ଶ୍ରୀ ବିଷ୍ଣୁଙ୍କ ଦର୍ଶନ ଲାଗି ନୀଳଗିରି ବଦଳରେ ଏବେ ଭକ୍ତଙ୍କ ଭିଡ଼ ଜମୁଛି ବ୍ରହ୍ମଗିରିରେ। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଚତୁର୍ଭୁଜ ବ୍ରହ୍ମନାରାୟଣ ମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ସ୍ୱୟଂ ବ୍ରହ୍ମା ହିଁ ଏଠାରେ ତପସ୍ୟା କରିବା ସହ ଏହି ଦିବ୍ୟ ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ପ୍ରକଟ ହୋଇଥିଲା। ତେବେ ଅନେକ କାଳ ଧରି ଏହି ଲୀଳା ଗୁପ୍ତ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା। ଶ୍ରୀ ଚୈତନ୍ୟ ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ଦୁଃଖିତ ହେବାରୁ ପୁରୀରୁ ପଶ୍ଚିମ ଦିଗରେ କିଛି ବାଟ ଯାଇ ଚତୁର୍ଦ୍ଧା ମୂର୍ତ୍ତି ବିଷ୍ଣୁଙ୍କ ଦର୍ଶନ ମିଳିବ ବୋଲି ଶୂନ୍ୟବାଣୀ ହେବାରୁ ସେ ବ୍ରହ୍ମାଗିରି ଯାଇଥିଲେ। ସେଠାରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ଚୈତନ୍ୟଙ୍କ ଆଗମନ ପରେ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛି। ଅଲାରନାଥଙ୍କ ସବୁଠାରୁ ପ୍ରିୟ ଭୋଗ ହେଉଛି କ୍ଷୀରି ଭୋଗ। ତେଣୁ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ ସହିତ କ୍ଷୀରି ଭୋଗ ଅର୍ପଣ କରୁଛନ୍ତି। ଅଣସର 15 ଦିନ ସମୟରେ ଏଠାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଭୋର 4ଟାରେ ମନ୍ଦିର ଦ୍ୱାର ଖୋଲାଯାଇ 6ଟା ସୁଦ୍ଧା ଅବକାଶ ଶେଷ ହେବା ପରେ ସକାଳ 7ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି। ଅପରାହ୍ନ 2ଟାରେ ପ୍ରଭୁଙ୍କର ସ୍ୱତନ୍ତ୍ର କ୍ଷୀରିଧୂପ ଅନୁଷ୍ଠିତ ହେଉଛି। 2:30ରେ ପ୍ରଭୁଙ୍କର ପହୁଡ଼ ହେବା ପରେ ପୁଣି ସର୍ବସାଧାରଣ ଦର୍ଶନ କରିପାରୁଛନ୍ତି। ସନ୍ଧ୍ୟା 6ଟାରେ ଆଳତି ପରେ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଦର୍ଶନ ଓ ତାପରେ ସନ୍ଧ୍ୟାଧୂପ ବଡ଼ସିଂହାର ଆଦି ନୀତି କରାଯାଉଛି।

ଶ୍ରୋତାମାନଙ୍କୁ କହି ରଖୁଛି ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଦିନ 10ଟାରେ ପ୍ରଚାର କରିବୁ ନାଟକ ସୁବର୍ଣ୍ଣ ବସୁଧା, ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଶୁଣିଲେ ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର।

0: ପଞ୍ଜକୃତ ବୈଦେଶ ବିଳାସର 72ତମ ଭାଗ।
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଓ ପରେ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ଶ୍ରୀରାମ କହିଲେ, ପ୍ରଭାତରେ ମୁଁ ରାଜା ହୋଇଥାନ୍ତି, ବିଧାତା ଭାଲରେ ଲେଖିଥିଲା ଯେ ମୋ ପ୍ରିୟାର ବିଚ୍ଛେଦ ହେବ। ମନ୍ଥରା ମନ୍ଥନ କରି ବନଗମନ କରାଇଲା। ପଞ୍ଚବଟିରେ ବିହାର କରି ଦିନ ବଞ୍ଚୁଥିଲୁ। ହରି ବା ସିଂହର ବଲ୍ଲଭୀ ବା ସିଂହୀକୁ କଞ୍ଚକ ବା ଶୃଗାଳ ହରି ନେଇଛି, କେଉଁଠି ଅଛି? ମୋର ଅଗୋଚର ହେବାରୁ ଅକଥିତ ବେଦନା ଜାତ ହେଉଛି। ଶଙ୍ଖାସୁର ଚୋରାଇ ବେଦକୁ ସିନ୍ଧୁରେ ରଖିବା ଭଳି ଜାନକୀ ଲଙ୍କା ଦେଶରେ ଅଛି। ଏ ସନ୍ଦେଶ କବନ୍ଧ ରାକ୍ଷସ ଦେଇଛି, ତାର ବିଂଶ ଭୁଜ ଦଶ ମୁଣ୍ଡ ମୁଁ ନିଶ୍ଚୟ ଛେଦନ କରିବି। ମୋ ବିଗ୍ରହ ବା ଶରୀରରୁ ସୀତାରୂପୀ ଜୀବକୁ ସେ ଭିନ୍ନ କରିଛି, ମୁଁ ତା ବିଗ୍ରହ ବା ଶରୀରରୁ ତା ଜୀବ ଖୁବ୍ ନିକଟରେ ଭିନ୍ନ କରିଦେବି। ମୋର ମନ ପ୍ରାଣ ଜାନକୀ ପାଖରେ ବିକା ହୋଇଛି। ଏବେ କୁହ, କିଏ ତୁମେ? ରାମଙ୍କ ଦର୍ଶନରେ ହନୁମାନଙ୍କର ବଳ ବୃଦ୍ଧି ହେଲା। ଏ ପର୍ବତରେ ଆତ୍ମଗୋପନ କରିଛନ୍ତି ସୁଗ୍ରୀବ, ମୁଁ ତାଙ୍କ ଭଉଣୀଙ୍କ ପୁଅ ବୋଲି କହିଲେ। ବଳରିପୁ ବା ଇନ୍ଦ୍ରଙ୍କ ସୋଦର ବା ଭ୍ରାତା ପବନଙ୍କ ପୁତ୍ର ହନୁମାନ। ଜଗତର ବିଭୁ ପ୍ରଶ୍ନ କଲେ, କପି ହୋଇ ଦିବ୍ୟ କିରୀଟି କିପରି ଧାରଣ କଲ? ପବନ ତନୟ କହିଲେ, ହେ ବ୍ରହ୍ମାଣ୍ଡ ନାଥ, ବ୍ରହ୍ମାଙ୍କ ବରରେ ମୁଁ ଏହା ପାଇଛି। ବାରମ୍ବାର ପ୍ରଭୁଙ୍କ ପଦ୍ମପାଦରେ ଦଣ୍ଡବତ କରି ବାରଣତ୍ରାଣ ବା ଗଜ ଉଦ୍ଧାରଣ ପ୍ରଭୁଙ୍କୁ ମାତୁଳ ସୁଗ୍ରୀବଙ୍କ ପାଖକୁ ଘେନିଗଲେ ହନୁମାନ।

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଓ ପ୍ରସଞ୍ଜିତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଖିଳ କୁମାର ଲେଙ୍କା। ବର୍ଣ୍ଣନାରେ ଥିଲେ ଝରଣା ଦାସ। କଣ୍ଠଶିଳ୍ପୀମାନେ ଥିଲେ ଦିବାକର ମହାନ୍ତି, ଘନଶ୍ୟାମ ପଣ୍ଡା ଓ ଗୀତା ଦାସ।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରରେ ଗୀତ କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ ସୌତୁଣୀ କଥାଚିତ୍ରରୁ। ଗାଇଛନ୍ତି

ଏଥର ଶୁଣନ୍ତୁ ବାଣୀ ଜୟରାମ, ଅକ୍ଷୟ ମହାନ୍ତି ଓ ସଙ୍ଗୀତାଙ୍କ କଣ୍ଠରେ ବଳିଦାନ କଥାଚିତ୍ରରୁ। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫୁଲ୍ଲ କର।

ଆରତୀ କଥାଚିତ୍ରରେ ଶୁଣନ୍ତୁ ଶିବବ୍ରତ ଦାସଙ୍କ ଗୀତ ରଚନା ଓ ବାସୁଦେବ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମିଳିତ କଣ୍ଠରେ ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ, ତନସେନ ସିଂ ଓ ଚନ୍ଦନା।

চাল জীব আমি গৌরবে আমার এই জীবন অনেক সুখ কল্পনা।

ଜୀବନ ସପନରେ ଝୁଲି ଝୁଲି ନାଲି ନାଲି ଫୁଲ ପରି ଯିବା ଆମେ ଫୁଲ ପରି ଚାଲ ଯିବା ଆମେ।

జీవాన్ని దూరం వేసుకోబోయే ఈ సవారి కట్టుచి.

0: ଆସନ୍ତୁ। ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
0: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

ଓଡ଼ିଆ କଥାଚିତ୍ରର ଗୀତ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, ଚନ୍ଦନା ତମେ ତାରା। ଏହି କଥାଚିତ୍ରରୁ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ ଦୃତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ତପୁ ମିଶ୍ର। ଗୀତ ରଚନା କରିଛନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ, ପାରିବେନି କେହି ଅଲଗା କରି, ଗାଇଛନ୍ତି ନିବେଦିତା ଓ ସୌରିନ୍, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମାନନ୍ଦ।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରରେ ଗୀତ ଆକାଶବାଣୀ ଭବାନୀପାଟଣ ଶ୍ରୋତାବଧ ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରରେ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ତୁମକୋ ନା ଭୁଲ ପାଏଙ୍ଗେ ଅଲକା ଏକନିକ ଓ ସୁନି ନିଗମଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସଲିମ ବିଜନୋରୀ, ସଙ୍ଗୀତ ଡବୁ ମଲ୍ଲିକ।

ପ୍ରେମ ଗ୍ରନ୍ଥ କଥାଚିତ୍ରରେ ଶୁଣନ୍ତୁ ଆନନ୍ଦ ବକ୍ସିଙ୍କ ଗୀତ ରଚନା ଓ ଲକ୍ଷ୍ମୀକାନ୍ତ ପେରିଲାଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ବିନୋଦ ରାଥୋଡ୍ ଓ ଅଳକା ଏଗ୍ନିକ୍।

କାର୍ଯ୍ୟକ୍ରମରେ ଶେଷରେ ଶୁଣିଛନ୍ତି ହମ୍ ତୁମ୍ହାରା ହେ ସନମ୍ କଥା ଚିତ୍ରୀରୁ। ଗାଇଛନ୍ତି ଉଦିତ ନାରାୟଣ ଓ ଅନୁରାଧା ପଡ଼ୱାଲ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନିଖିଳ ବିନାୟକ।

ଆପଣମାନଙ୍କୁ ସ୍ୱାଗତ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକ ପରିସରକୁ। ମୁଁ ଆଜି ଆପଣଙ୍କ ସାଥିରେ ଅଛି ସାଗରିକା। ନମସ୍କାର।

ଶ୍ରୋତାବନ୍ଧୁ, ସ୍ନାନ ପୂର୍ଣ୍ଣିମା ପରଠାରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି। ଏହି ଅଣସର ସମୟରେ ମହାପ୍ରଭୁଙ୍କ ଅଣସର ଲୀଳାର 13ଟି ଉପଚାର ପାଳନ ହୋଇଥାଏ। ଆପଣ ଜାଣିଛନ୍ତି କି କ'ଣ ଏହି ତ୍ରୟୋଦଶ ଉପଚାର? ତାହେଲେ ଆସନ୍ତୁ ଜାଣିବା। ପ୍ରଥମେ ଫୁଲରି ତେଲ ଲାଗି ଆଷାଢ଼ କୃଷ୍ଣ ପଞ୍ଚମୀ ତିଥିରେ ବଡ଼ ଓଡ଼ିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ଫୁଲରି ତେଲ, ଯାହା ଏକ ବର୍ଷ କାଳ ମାଟିରେ ଏକ ମାଟିପାତ୍ରରେ ପୋତା ହୋଇ ରହିଥାଏ, ଏହି ତେଲ ଲାଗିବା ପରେ ଦିଅ ସାମାନ୍ୟ ସୁସ୍ଥ ହୁଅନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଦ୍ୱିତୀୟରେ ଓଷୁଅ ଲାଗି ଆଷାଢ଼ କୃଷ୍ଣ ଷଷ୍ଠୀ ତିଥିଠାରୁ ନବମୀ ତିଥି ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି ହୋଇଥାଏ। ଏହା ମହାପ୍ରଭୁଙ୍କର ଶ୍ରୀ ଅଙ୍ଗର ମେଦ ଭାବେ ବିବେଚନା କରାଯାଏ। ତୃତୀୟ ଅଷ୍ଟମ ଦିବସରେ ମହାପ୍ରଭୁଙ୍କର ଶ୍ରୀ ଅଙ୍ଗରେ ଶ୍ରୀ କପଡ଼ାରେ ବନ୍ଧାଯାଏ। ଦଶମୀ ଦିନ ଦଇତା ସେବକମାନେ ଧୂକୁଡ଼ି ଦ୍ୱାରା ନିକଟରେ ଅଥବା ଅଣସର ପିଣ୍ଡିକୁ ନେଇ ଚକା ଉପରେ ଠାକୁରମାନଙ୍କୁ ବିଜେ କରିଥାନ୍ତି, ଯାହାକୁ ଚକା ବିଜେ ନୀତି କୁହାଯାଏ। ଏକାଦଶୀ ତିଥିରେ ଖଳି ପ୍ରସାଦ ଲାଗି ହୋଇଥାଏ, ଏହାକୁ ଖଳି ଲାଗି ଏକାଦଶୀ ମଧ୍ୟ କୁହନ୍ତି। ପରଦିନ ଶ୍ରୀବିଗ୍ରହମାନଙ୍କୁ ସର୍ବାଙ୍ଗ ଚନ୍ଦନ ଲାଗି କରାଯାଏ। ଔଷଧ ଭାବେ ମହାପ୍ରଭୁଙ୍କୁ 10 ମୂଳ ମୋଦକ ଲାଗି ହୁଏ। ଦ୍ୱାଦଶୀ ଦିନ ମହାପ୍ରଭୁଙ୍କର ଶ୍ରୀବିଗ୍ରହରେ କର୍ପୂର ଲେପନ କରାଯାଏ। ଏହି ଦିନ ରାଜପ୍ରସାଦ ବିଜେ କରାଯାଏ। ଅଣସର ଗୁପ୍ତ ସେବା କାଳରେ ଶ୍ରୀ ଅଙ୍ଗରେ ପୁରୁଣା ଚନ୍ଦନ, କରାଳ ଚନ୍ଦନ ଓ ପାଟ ଡୋର ଇତ୍ୟାଦିକୁ ରାଜପ୍ରସାଦ କୁହାଯାଏ। ତ୍ରୟୋଦଶୀ ତିଥିରେ ପାଟର ସେବକ ଯୋଗାଇଥିବା 25 ହାତ ଲମ୍ବର ପାଟ ଡୋରି ଶ୍ରୀବିଗ୍ରହଙ୍କୁ ଲାଗି କରାଯାଏ, ଏହାକୁ ଘଣା ଲାଗି କୁହାଯାଏ। ପରେ ସରିପୟର ପୂଜା ହୋଇଥାଏ। ଘଣା ଲାଗି ପରେ ପୁନଃ ଖଳି ଲାଗି ହୁଏ, ତାପରେ ଖଡ଼ି ଲାଗି ହୁଏ। ଚତୁର୍ଦ୍ଦଶୀ ଦିନ ତାତି ଦିଅଙ୍କୁ ବଡ଼ ସିଂହାର ଭୋଗ ପରେ ଅଣସର ଘରେ ପଣା ଓ ଚକଟା ଭୋଗ ଦେଇ ଭୋଗ ହୋଇଥାଏ। ଏହି ଦିନ ଦତ୍ତ ମହାପାତ୍ର ଅଣସର ଭୋଗ ପରେ ବନକ ଲାଗି ନୀତି କରିଥାନ୍ତି। ବନକ ଲାଗି ପରେ ଚକା ଅସରପ ଲୀଳା ହୁଏ। ନୂଆ କନା ଓ ତୁଳାରେ ଦରଜୀମାନଙ୍କ ଦ୍ୱାରା ଗୋଲ ତକିଆକୁ ଅସରପ କୁହାଯାଏ। ଚକା ଅସରପ ଅଣସର ଲୀଳାର ଶେଷ ଲୀଳା। ଏହି 13ଟି ନିୟମ ପାଳିତ ହେବା ପରେ ମହାପ୍ରଭୁଙ୍କର ଅଣସର ନୀତି ପ୍ରାୟ ସମାପ୍ତ ହୋଇଥାଏ।

ହଁ ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା ଅଲାରନାଥ ଠାକୁରଙ୍କ ବିଷୟରେ କିଛି ତଥ୍ୟ। ସ୍ନାନ ପୂର୍ଣ୍ଣିମାରେ ତିନି ଠାକୁର ବଡ଼ଭାଇ ବଳଭଦ୍ର, ପ୍ରଭୁ ଶ୍ରୀ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ 108 ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୁଅନ୍ତି ଓ ଅଣସର କରି 15 ଦିନ ପାଇଁ ବିଶ୍ରାମ ନିଅନ୍ତି। ସେହି ସମୟରେ ଅଗଣିତ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବ୍ୟତିବ୍ୟସ୍ତ ହୋଇଯାଆନ୍ତି। ସେହି ଭକ୍ତମାନଙ୍କର ବ୍ୟାକୁଳତା ଦୂର କରିବା ପାଇଁ ମହାପ୍ରଭୁ ଏହି ସମୟରେ ଅଲାରନାଥ ବେଶରେ ଦର୍ଶନ ଦିଅନ୍ତି। ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଲୋକ ସୁଅ ଛୁଟେ। ଆସନ୍ତୁ ଜାଣିବା ଅଲାରନାଥଙ୍କର ଇତିହାସ ବିଷୟରେ କିଛି ତଥ୍ୟ। 1128 ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ଚତୁର୍ଥ ନରପତି ମଦନ ମହାଦେବଙ୍କର ସମୟରେ ଅଲାରନାଥଙ୍କର ମନ୍ଦିର ନିର୍ମିତ ହୋଇଥିଲା। ଏହା ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ। ଅନ୍ୟ ମନ୍ଦିର ପରି 12 ମାସରେ 13 ଜାତ ପାଳନ କରାଯାଏ। ପ୍ରତ୍ୟେକ ଜାତରେ ଭିନ୍ନ ଭିନ୍ନ ବେଶରେ ଠାକୁରଙ୍କୁ ପୂଜା କରାଯାଇଥାଏ। ଅଲାରନାଥ ନାମ ଦ୍ରାବିଡ଼ ଶବ୍ଦ ଆଲୋୟରୁ ଆସିଛି। ଅଲୋୟର ଅର୍ଥ ହେଉଛି ଭକ୍ତ, ଏଣୁ ଅଲୋୟର ନାଥ ହେଉଛନ୍ତି ଭକ୍ତଙ୍କର ନାଥ। ଏହି ନାମର ଅପଭ୍ରଂଶ ଘଟି ଅଲାରନାଥ ହୋଇଛି। ଆସନ୍ତୁ ଜାଣିବା ଅଲାରନାଥ ଠାକୁରଙ୍କର ଆବିର୍ଭାବ କିପରି ହୋଇଛି। ସତ୍ୟଯୁଗରେ ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ ବିଷ୍ଣୁଙ୍କର ଦର୍ଶନ କରିବା ପାଇଁ ତପସ୍ୟା କରିଥିଲେ। ତପସ୍ୟାରେ ସନ୍ତୁଷ୍ଟ ହୋଇ ନିଜର ଏକ ଚତୁର୍ଭୁଜ ମୂର୍ତ୍ତି ସୃଷ୍ଟି କରି ପୂଜା କରିବାକୁ ଆଦେଶ ଦେଇଥିଲେ। ଆଦେଶ ଅନୁଯାୟୀ ବ୍ରହ୍ମା କଳା ମୋଗୁନି ପଥରରେ ବିଷ୍ଣୁଙ୍କର ଏକ ଚଳନ୍ତି ପ୍ରତିମା ନିର୍ମାଣ କରି ପୂଜା ଅର୍ଚ୍ଚନା କରିଥିଲେ। ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ନାମିତ କରାଗଲା। ମନ୍ଦିର ପରିସରରେ ଏକ ପ୍ରସ୍ତର ପୂଜିତ ହେଉଛନ୍ତି, ଯାହା ସର୍ବାଙ୍ଗଶିଳା ଭାବେ ପରିଚ

ତାହା କେବଳ ସାଧାରଣ ଶିଳା ନୁହେଁ, ଏହା ହେଉଛନ୍ତି ଶ୍ରୀ ଚୈତନ୍ୟ। ଶ୍ରୀ ଚୈତନ୍ୟ ତାଙ୍କ ଜୀବନର 18 ବର୍ଷ ଶ୍ରୀକ୍ଷେତ୍ରରେ କଟାଇଥିଲେ। ଶ୍ରୀ ଚୈତନ୍ୟ ଅଣସର ସମୟରେ ମହାପ୍ରଭୁଙ୍କ ଦର୍ଶନ ନପାଇ ମ୍ରିୟମାଣ ହୋଇଯାଇଥିଲେ। ମହାପ୍ରଭୁଙ୍କର ଆଦେଶରେ ସେ ଅଲାରନାଥ ଯାଇ ଦର୍ଶନ କରିଥିଲେ। ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ ସେଠାରେ ଥିବା ଏକ ପ୍ରସ୍ତର ତାଙ୍କ ସ୍ପର୍ଶରେ ଆସି ତାଙ୍କ ଶରୀରର ଆକାର ଅନୁଯାୟୀ ତରଳି ଯାଇଥିଲା। ତେବେ ଠାରୁ ସେହି ଶିଳା ଏଠାରେ ପ୍ରତିଷ୍ଠିତ। ଶ୍ରୀ ମନ୍ଦିରର ଭୋଗନୀତି ଅନୁଯାୟୀ ଏଠାରେ ମଧ୍ୟ ଭୋଗନୀତି ଅନୁଷ୍ଠିତ ହୋଇଥାଏ। ଏଠାରେ କ୍ଷୀରି ଭୋଗ ଅତ୍ୟନ୍ତ ଲୋକପ୍ରିୟ। କୁହାଯାଏ ଥରେ ପ୍ରଭୁ ଅଲାରନାଥ କ୍ଷୀରି ଖାଉଥିବା ସମୟରେ ତାଙ୍କ ହାତରେ ଓ ମୁହଁରେ ପଡ଼ି ଫୋଟକା ହୋଇଯାଇଥିବାର ଚିହ୍ନ ଏବେ ବି ପ୍ରଭୁଙ୍କ ଶରୀରରେ ରହିଛି। ଏଠାକୁ ଯାଉଥିବା ଭକ୍ତଙ୍କ ମନରେ କ୍ଷୀରି ଭୋଗ ପାଇବା ପାଇଁ ପ୍ରବଳ ଉତ୍କଣ୍ଠା ରହିଥାଏ। ଶ୍ରୋତାବନ୍ଧୁ, ଏଥିଲା ଅଲାରନାଥଙ୍କ ଉପରେ କିଛି ତଥ୍ୟ।

ହଁ ଶ୍ରୋତା ବନ୍ଧୁ, ବଞ୍ଚିଲେ ବନ ରହିବେ ଜନ, ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ବୃକ୍ଷର ଭୂମିକା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏକାନ୍ତ ଅପରିହାର୍ଯ୍ୟ ମଧ୍ୟ। ଜଙ୍ଗଲ ହେଉଛି କୋଟି କୋଟି ବୃକ୍ଷଲତା ପଶୁ ପକ୍ଷୀଙ୍କ ଆବାସସ୍ଥଳୀ, ଖାଦ୍ୟ ବସ୍ତ୍ର ଓ ବାସଗୃହ, ମନୁଷ୍ୟ ସମାଜର ମୌଳିକ ଆବଶ୍ୟକତା ବୋଲି କହିଥାଉ। କିନ୍ତୁ ମନୁଷ୍ୟର ଏହି ତିନି ଆବଶ୍ୟକତାକୁ ବୃକ୍ଷ ହିଁ ପୂରଣ କରିଥାଏ। ମନୁଷ୍ୟର ସୃଷ୍ଟି ହେବା ପୂର୍ବରୁ ବୃକ୍ଷ ସୃଷ୍ଟି ହୋଇଛି, ବୃକ୍ଷ ପରେ ଜୀବଜଗତ ଓ ତାହାର କୋଟି ବର୍ଷ ପରେ ମନୁଷ୍ୟ ସୃଷ୍ଟି ହୋଇଛି। ବୃକ୍ଷ ହେଉଛି ମନୁଷ୍ୟର ପ୍ରାଣ ସଦୃଶ, ପ୍ରାକୃତିକ ପରିବେଶ ଓ ମନୁଷ୍ୟ ସମାଜର ଜୀବନ ଧାରଣ କ୍ଷେତ୍ରରେ ବୃକ୍ଷ ଏକ ସେତୁ ସଦୃଶ କାର୍ଯ୍ୟ କରିଥାଏ। ସ୍ୱାସ୍ଥ୍ୟ ରକ୍ଷା, ପରିବେଶୀୟ ଉନ୍ନତି, ଜୀବନ ରକ୍ଷା ପାଇଁ ଜଙ୍ଗଲର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପାଣିପାଗ ସ୍ଥିରତା ଓ ପରିବେଶ ଶୁଦ୍ଧ ରଖିବା ପାଇଁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ପାଇଁ ଏବେ ବିଶେଷ ଦୃଷ୍ଟି ଦିଆଯାଉଛି। ଉଜୁଡ଼ା ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ସରକାରୀ ଯୋଜନା ଯେତେ ବରିଷ୍ଠ ହେଉ ନା କାହିଁକି, ଏଥିରେ ଜନସହଯୋଗ ଏକାନ୍ତ ଜରୁରୀ। ଜଙ୍ଗଲ ବୃଦ୍ଧି ଓ ସୁରକ୍ଷାକୁ ପ୍ରତ୍ୟେକ ବ୍ୟକ୍ତି ନିଜର ଦାୟିତ୍ୱ ବୋଲି ମନେ ରଖିବା ଉଚିତ। ଯେତିକି ବ୍ୟାପକ ବୃକ୍ଷ ରାଜିରେ ପରିପୂର୍ଣ୍ଣ ହେବ, ସେତିକି ସ୍ୱଚ୍ଛ ଅମ୍ଳଜାନ ମଣିଷ ପାଇପାରିବ। ହଁ ଶ୍ରୋତା ବନ୍ଧୁ, ଆମେ ସମସ୍ତେ ଜାଣିଛୁ ପ୍ରତିବର୍ଷ ବନ ମହୋତ୍ସବ ଜୁଲାଇ ମାସର ପ୍ରଥମ ସପ୍ତାହରେ ପାଳନ କରାଯାଏ। ଏବର୍ଷ ମଧ୍ୟ ଜୁଲାଇ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ପାଳନ କରାଯାଉଛି। ବନ ମହୋତ୍ସବ ସମୟରେ ଦେଶର ବିଭିନ୍ନ ଜାଗାରେ ହଜାର ହଜାର ସଂଖ୍ୟାରେ ଗଛ ଲଗାଯାଇଥାଏ। ଏହାର ଆରମ୍ଭ ହୋଇଥିଲା ସେତେବେଳର କେନ୍ଦ୍ର ଏଗ୍ରିକଲଚର ଏବଂ ଫୁଡ୍ ମିନିଷ୍ଟର କେ ମୁନ୍ସିଙ୍କ ଦ୍ୱାରା ଏହା ଶୁଭାରମ୍ଭ ହୋଇଥିଲା। ବନ ମହୋତ୍ସବ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଆମେ ଜଙ୍ଗଲ ରକ୍ଷା କରିବା ସହିତ ବହୁମାତ୍ରାରେ ଗଛ ଲଗାଇବା। ଏହି ବନ ମହୋତ୍ସବ ଦ୍ୱାରା ବିଭିନ୍ନ ସଂଗଠନ, ସ୍କୁଲ, କଲେଜ, ବିଭିନ୍ନ ସମାଜ ସେବିକାମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକାରୀ କରାଯାଇ ଜନସଚେତନତା ସହିତ ବୃକ୍ଷରୋପଣ କରାଯାଇଥାଏ। ଏଣୁ ଆସନ୍ତୁ ଆମେ ସମସ୍ତେ ମିଳିମିଶି ଗୋଟିଏ ଲେଖେ ଗଛ ଲଗାଇବା, ଆମ ପରିବେଶ ସବୁଜ ସୁନ୍ଦର କରିବା।

ଆଜିର ଶିଶୁ କାଲିର ଭବିଷ୍ୟତ। ଯଦି ଭବିଷ୍ୟତ ଆଜିଠୁ ପଥଭ୍ରଷ୍ଟ ହୁଏ ତେବେ ଆସନ୍ତାକାଲି ଯେ ଅଭିଶପ୍ତ ତାହା ଅନୁମେୟ। ଆଜିକାଲିର ଯୁବପିଢ଼ି ନିଶା ଦ୍ରବ୍ୟକୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। କଥାରେ ଅଛି, ପାନ ପିଢ଼ି ନୁହଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ନିଶା କାରବାର ଏବଂ ନିଶା ସେବନ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା ପାଲଟିଗଲାଣି। ଯଦି ଏହିପରି ନିଶାର ଜାଲରେ ଯୁବପିଢ଼ି କବଳିତ ହୁଅନ୍ତି ତେବେ ସମୟ ଆସିବ, ଦେଶ ତଥା ବିଶ୍ୱର ଭବିଷ୍ୟତ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ। ତେଣୁ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସୁସ୍ଥ ସମାଜ ଗଠନ କରିବା। ବିଶ୍ୱବ୍ୟାପୀ 13-15 ବର୍ଷ ବୟସର ଅତି କମ୍ରେ 37 ନିୟୁତ ଯୁବକ ଅନେକ ପ୍ରକାରର ନିଶା ବ୍ୟବହାର କରନ୍ତି। ଇଲେକ୍ଟ୍ରୋନିକ୍ ସିଗାରେଟ୍ ଏବଂ ନିକୋଟିନ୍ ପାଉଡର୍ ଭଳି ଦ୍ରବ୍ୟ ଯୁବକମାନଙ୍କ ମଧ୍ୟରେ ଲୋକମ୍ରିୟଣ ହାସଲ କରୁଛି। ସ୍କୁଲ ପିଲାମାନଙ୍କ ମଧ୍ୟରେ ଇ ସିଗାରେଟ୍ ବ୍ୟବହାର ହାର ବଢ଼ିଛି। ନିଶା ନେଉଥିବା ବ୍ୟକ୍ତିଙ୍କ ଭିତରୁ 75% ନିଜ କିଶୋର ଅବସ୍ଥାରୁ ନିଶା ସେବନ ଆରମ୍ଭ କରୁଥିବା ଜଣାପଡ଼ିଛି। ବହୁ କ୍ଷେତ୍ରରେ ଯୁବଗୋଷ୍ଠୀ ସେମାନଙ୍କର ପରିବାର ସଦସ୍ୟଙ୍କ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇ ଧୂମପାନ କରିଥାନ୍ତି। ନିଶା ବ୍ୟବହାର ପଛରେ ଅନେକ କାରଣ ରହିଛି, ଯଥା ମାନସିକ ଚାପ, ସାମାଜିକ ବ୍ୟବସ୍ଥା, ବଜାର ପ୍ରଭାବ, ବିଜ୍ଞାପନ ଏବଂ ନିଶାର ଦ୍ରବ୍ୟର ସହଜ ଉପଲବ୍ଧତା। ନିଶା ସେବନ ଏକ ଗୁରୁତର ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରେ ପକାଉଛି। ଜୀବନର ମହତ୍ତ୍ୱକୁ ବୁଝି ମଣିଷ ନିଶା ସେବନ ପ୍ରତି ସଜାଗ ରହିଲେ ମୃତ୍ୟୁକୁ ରୋକିବା ସମ୍ଭବ ହୋଇପାରିବ। ଯୁବଗୋଷ୍ଠୀଙ୍କୁ ସୁସ୍ଥ ରଖିବା ନିମନ୍ତେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା, ନିଶାମୁକ୍ତ ପରିବେଶ ନିମନ୍ତେ ଯୁବଗୋଷ୍ଠୀଙ୍କର ଅଭିଯାନକୁ ମଜବୁତ କରିବା ତଥା ନିଶା ନିୟନ୍ତ୍ରଣ ନିମନ୍ତେ ଯୁବଗୋଷ୍ଠୀ ପାଇଁ ନିଶା ନିୟନ୍ତ୍ରଣ ସଚେତନତା କର୍ମଶାଳା ଆୟୋଜନ କରାଯିବାର ଆବଶ୍ୟକତା ରହିଛି। ନିଶା ସେବନକାରୀଙ୍କୁ ନିଶା ଛାଡ଼ିବା ପାଇଁ ପଦକ୍ଷେପ ନେବାକୁ ଉତ୍ସାହିତ କରାଯାଏ। ନିଶା ବର୍ଜନ ସାରା ବିଶ୍ୱର ସୁସ୍ଥ ଭବିଷ୍ୟତ ପାଇଁ ନିତ୍ୟାନ୍ତ ପ୍ରୟୋଜନ। ଶୃଙ୍ଖଳିତ ଜୀବନଚର୍ଯ୍ୟାକୁ ଆପଣାଇ ନିଶା ଦ୍ରବ୍ୟକୁ ବର୍ଜନ କରି ଗଠନମୂଳକ କାର୍ଯ୍ୟରେ ବ୍ରତୀ ହେବା ଆବଶ୍ୟକ। ସମାଜରେ ମଣିଷ ପରି ମଣିଷ ହୋଇ ସୁସ୍ଥ, ନିରାମୟ, ରୋଗମୁକ୍ତ, ପ୍ରଗତିଶୀଳ ପରିବାର ତଥା ସମାଜ ଗଠନରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଆମେ ଆଜି ସମସ୍ତେ ଶପଥ ନେବା।

ଆସନ୍ତୁ ଜାଣିବା ଆଜିର ଇତିହାସ ପୃଷ୍ଠାରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1698 ମସିହା ଆଜିର ଦିନରେ ଇଂରାଜୀ ଇଞ୍ଜିନିୟର ଥମାସ୍ ସାଭେରୀ ପ୍ରଥମ ବାଷ୍ପ ଇଞ୍ଜିନ୍ ପେଟେଣ୍ଟ କରିଥିଲେ। 1927 ମସିହା ଆଜିର ଦିନରେ ପାଲେଷ୍ଟାଇନ୍ରେ ଜେରିକୋ ଭୂମିକମ୍ପରେ ପ୍ରାୟ 500 ଲୋକଙ୍କର ମୃତ୍ୟୁ ହୋଇଥିଲା। 1966 ମସିହାରେ ପ୍ରଶାନ୍ତ ମହାସାଗରର ମୋରୁରୋଆରେ ଫ୍ରାନ୍ସ ପରମାଣୁ ପରୀକ୍ଷଣ କରିଥିଲା। 2001 ମସିହା ଏପିଓ କର ସ୍ୱୟଂ ସମ୍ପୂର୍ଣ୍ଣ କୃତ୍ରିମ ହୃଦୟ ସୃଷ୍ଟି କରାଯାଇଥିଲା। 2002 ଷ୍ଟିଭ୍ ଫୋସେଟ୍ ବେଲୁନ୍ ସାହାଯ୍ୟରେ ବିଶ୍ୱ ଭ୍ରମଣ କରିଥିବା ପ୍ରଥମ ବ୍ୟକ୍ତି ହୋଇଥିଲେ। 2015 ମସିହାରେ ଫିଲ୍ ଫାଇନାନ୍ସରେ 220 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ 62 ଜଣଙ୍କର ମୃତ୍ୟୁ ହୋଇଥିଲା।

बड़ा नटखट है, बहुत सताता है।

ଆସନ୍ତୁ ଜାଣିନେବା କିଛି ସ୍ଥାନୀୟ ଖବର। କଳାହାଣ୍ଡି ଜିଲ୍ଲାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଙ୍ଗ ଭଳି ଅପ୍ରୀତିକର ସମସ୍ୟାର ସମ୍ପୂର୍ଣ୍ଣ ନିରାକରଣ ଏବଂ ଛାତ୍ରଛାତ୍ରୀଙ୍କୁ ଏକ ସୁରକ୍ଷିତ ତଥା ସୁସ୍ଥ ଶିକ୍ଷାଦାନ ପରିବେଶ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ଏବଂ UGC ରାଗିଙ୍ଗ ନିରୋଧୀ ନିୟମାବଳୀ 2009 ଅନୁଯାୟୀ କଳାହାଣ୍ଡି ଜିଲ୍ଲା ପାଇଁ ଏକ ଉଲ୍ଲେଖନୀୟ ରାଗିଙ୍ଗ ନିରୋଧୀ କମିଟି ଗଠନ କରାଯାଇଛି। ଆସନ୍ତା 4-10 ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ହେବାକୁ ଥିବା ଟଙ୍କସାୟୁ ବାଲୁକା କଳା ପ୍ରଦର୍ଶନୀରେ ଭାଗ ନେବା ପାଇଁ ପୁଣି ଥରେ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ନିମନ୍ତ୍ରିତ ହୋଇଛନ୍ତି। ଥୁଆମୂଳ ରାମପୁର ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି। ଆସନ୍ତା 3 ବର୍ଷ ମଧ୍ୟରେ ରାଜ୍ୟରୁ ଗଞ୍ଜେଇ ସମେତ ସମସ୍ତ ପ୍ରକାରର ମାଦକ ଦ୍ରବ୍ୟର ମୂଳପୋଛ କରିବା ପାଇଁ ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କର ଜନଶୁଣାଣି କାର୍ଯ୍ୟକ୍ରମରେ ପଞ୍ଚାୟତର ହିତାଧିକାରୀମାନେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି। ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ବିଡ଼ିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ADM ତନ୍ମୟ ଦର୍ୱାନ, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ତପନ ପତିଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକ ଶୁଣାଣି କରିଥିଲେ।

ଆସନ୍ତେ ଜାଣିବା ଆଜିର ପାଣିପାଗ ସମ୍ପର୍କରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ସୂଚାଇ ଦିଆଯାଇଛି କି ଭବାନୀପାଟଣା ଓ ତା'ର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 28 ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା 25 ଡିଗ୍ରୀ ସେଲସିୟସ୍ ରହିବ। ବାୟୁର ଆର୍ଦ୍ରତା 84%, ପବନର ବେଗ ଘଣ୍ଟା ପ୍ରତି 13 କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ବର୍ଷା ହେବାର ସମ୍ଭାବନା 80%।

ଆଜି ତ ସମୟ ହୋଇଯାଇଛି ଆପଣମାନଙ୍କ ଠାରୁ ବିଦାୟ ନେବାକୁ ପଡ଼ିବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ ଆମ ଠିକଣାଟି, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ତାହେଲେ ଏଇଠି ଶେଷ କରୁଛୁ ଆମର ଆଜି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଏହି ଦ୍ୱିତୀୟ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ଏଫ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଦିନ 12। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ବୀଣା ଦେବୀ। ଗୀତଟିକୁ ଲେଖିଛନ୍ତି ନିଦୟ ବିହାରୀ ମହାନ୍ତି।

0: ଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରିଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଏଥର ଶିଳ୍ପୀ ହେଲେ ଉପେନ୍ଦ୍ର କୁମାର ମିଶ୍ର। ଗୀତଟିକୁ ଲେଖିଛନ୍ତି ସତ୍ୟନାରାୟଣ ମିଶ୍ର।

ଆପଣମାନେ ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ଯବାନ ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ ଏବଂ ଶିଳ୍ପା ରାଓ। ଗୀତଟିକୁ ଲେଖିଛନ୍ତି କୁମାର, ସଙ୍ଗୀତରେ ସଜେଇଛନ୍ତି

ଏଥର ଚଳଚ୍ଚିତ୍ର ସନ୍ ଅଫ୍ ସର୍ଦ୍ଦାର ଗୀତଟିକୁ ଗାଇଛନ୍ତି ଜୁବିନ୍ ନଟିଆଲ, ଗୀତଟିକୁ ଲେଖିଛନ୍ତି ପ୍ରଣବ ବସ୍ତା, ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ହର୍ଷ ଉପାଧ୍ୟାୟ।

ଏଥର ଚଳଚ୍ଚିତ୍ର ବବି ରିଷିକି ଲଭ୍ ଷ୍ଟୋରି ଗୀତଟିକୁ ଗାଇଛନ୍ତି ଏବଂ ସଙ୍ଗୀତରେ ସଜାଇଛନ୍ତି କାବେରୀ। ଗୀତଟିକୁ ଲେଖିଛନ୍ତି ପ୍ରସୂନ ଯୋଶୀ।

ଏଥର ଚଳଚ୍ଚିତ୍ର ପରମ ସୁନ୍ଦରୀ ଗୀତଟିକୁ ଗାଇଛନ୍ତି ଆଦିତ୍ୟ ଏବଂ ସଚିନ। ଗୀତଟିକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଦିନେଶ ବିଜନ।

ଏଥର ଚଳଚ୍ଚିତ୍ର ଆଦିପୁରୁଷ। ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତଟିକୁ ଲେଖିଛନ୍ତି ମନୋଜ ମୁନ୍ତାସିର ଏବଂ ସଙ୍ଗୀତରେ ସଜେଇଛନ୍ତି ଅଜୟ ଅତୁଲ।

ଏଥର ଚଳଚ୍ଚିତ୍ର କନ୍ନପ୍ପା ଗୀତଟିକୁ ଗାଇଛନ୍ତି ଶାନ୍ ଏବଂ ସାହିଥି, ଗୀତଟିକୁ ଲେଖିଛନ୍ତି ଗିରିଶ ଏବଂ ସଙ୍ଗୀତରେ ସଜେଇଛନ୍ତି ଷ୍ଟେଫେନ୍।

ଏଥର ଚଳଚ୍ଚିତ୍ର କିସି କା ଭାଇ କିସି କା ଜାନ ଗୀତଟିକୁ ଗାଇଛନ୍ତି ସଲମାନ ଖାନ ଏବଂ ଗୀତଟିକୁ ଲେଖିଛନ୍ତି ସବୀର ଅହମ୍ମଦ। ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଅମଲ ମଲ୍ଲିକ।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 meters ତଥା 1206 kHz ଯୋଗେ, FM ୧୦.୩ MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ମନକୁ ଠିକ୍ ରଖିବା ପାଇଁ ହେଲେ ଭଲ ଭଲ କଥା ଶୁଣିବା ଓ ସୁମଧୁର ଗୀତ ଶୁଣିବା, ଏଇ କଥା ସହିତ ଶକ୍ତିରୂପା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଭଉଣୀ। ଉପସ୍ଥାପନାରେ ମୁଁ ସସ୍ମିତା ମହାନ୍ତି। ନମସ୍କାର।

ଆଜି ଆପଣମାନେ ଅନୁରୋଧ କରିପାରିବେ କିଛି ଭକ୍ତି ସଙ୍ଗୀତ, ସେଗୁଡ଼ିକ ହେଲା ନୀଳା ଚଳିଆ, ମାଠିଆମ ଭାଙ୍ଗିଦେଲା, କଳାମଣିମା, ବରଷକେ ବାରମାସ, କାହିଁ କେତେ ଦୂର, ଏପାଖେ ଭାଇ। ସୁମଧୁର ଗୀତ ଶୁଣିବା ପାଇଁ ଆମକୁ ଫୋନ୍ କରନ୍ତୁ ଏହି ନମ୍ବରରେ। ନମ୍ବରଟି ହେଲା 2956232958। ତାହେଲେ ଶୀଘ୍ର ଶୀଘ୍ର ଫୋନ୍ କରନ୍ତୁ, ଆପଣଙ୍କ ସହିତ ଆମର ଏହି ସମ୍ପର୍କକୁ ଆହୁରି ନିବିଡ଼ କରନ୍ତୁ।

0: ବୁଣିନି ପକଉନ ଅପା,
1: ଖାଲି ସେମିତି ସାଧା
0: ବାଇଗଣ ଭେଣି ସବୁ ଆଗରୁ ଭାଜିଥିସୁ ଆର୍ ରଖିଥିସୁ ବୋଲଛେ।
1: ହଁ ଭଉଣୀ, ଏଇ ଖରା ମାସରେ ଏଇ ମହି ଝୋଲଟା ବେଶୀ ଭଲ ଲାଗ୍ସି ନାଇଁ କି?
0: ଭଲ ଲାଗେ ବାପା, ଖରା ଲାଗିକି ଆମିଲ ଟାଟି ଦେଇକି ଭଲ
1: ଟିକେ ଭଲ ଲାଗ୍ସି। ଆଉ ଆପଣଙ୍କ ବାରି ପଛ ଆଡ଼େ କ'ଣ ଗଛ ଲଗେଇଛନ୍ତି, ପନିପରିବା ଲଗେଇଛନ୍ତି?
0: ହଁ, ସବୁ ବାଇଗଣ ଭେଣି ଏବେ ଝୁଣଗ ସବୁ ଜଗା ହେଇଛି, କୁଅର ପାନ ଅଛି, ସବୁ ଫୁଲ ଗଛ ମାନ ଗଲା ସବୁ ଜଗା ହେଇଛି ବାପା।
1: ଆଚ୍ଛା, ଯା ହଉ, ଖୁସି ଲାଗୁଛି ଭଉଣୀ। ଗାଁରେ ଏଇସବୁ ଦୃଶ୍ୟ ବେଶୀ ଭଲ ଲାଗେ, ସମସ୍ତେ ନିଜ ନିଜ ବାଡ଼ିରେ କିଛି ନା କିଛି ଗଛ ଲଗାନ୍ତି ନାଇଁ କି ଭଉଣୀ?
0: ସେମିତି କରୁଛ ଅପା, ଦେଖ ଆମ ଗଛ ଗୋଟେ ଅଛେ ଯେ ଏବେ ତ ଆମ ଗଛ ଟାଣି ସରବା ତାଲି ଅପା, ଝଡୁଛେ ତାଲି।
1: ଓହୋ, ଝଡୁଛେ ତାଲି ନାଇଁ କି?
0: ଅଛେ ତାଲି।
1: ହଁ, ଯାଉ ଭଉଣୀ, ବହୁତ ଭଲ ଲାଗେ ଏମିତି ନିଜେ ଚାଷ କରିକି ନିଜେ ସେଇ ପନିପରିବା ରୋଷେଇ କରି ଖାଇଲେ ତାର ମଜା ଗୋଟେ ଅଲଗା। ଆଉ ଆଜିକାଲି ତ ପନିପରିବା ବହୁତ ରେଟ୍ ହେଇଯାଇଛି।
0: ହଁ, କିଣି କରି ଆନବାରଟା ଦେଖ, ଇନୁ ସୁଚେ ପାଣି କରି ସାତ ଦିନେ ଦୁଇ ରଖିଲେ ଆର ସିଝି ଯାଉଛି, ସେଟା ରୋଷେଇ କରି ଭଲ ଲାଗବା।
1: ନାଇଁ ଭଉଣୀ, ବହୁତ ବଢ଼ିଆ, ଆପଣଙ୍କ ବାରିରେ ଆପଣ ସଜ ଜିନିଷ ପାଇପାରୁଛନ୍ତି, ଆମ ଶରୀରକୁ ବି ଆହୁରି ସୁସ୍ଥ ରଖିବ। ହଁ ଭଉଣୀ, ତାହେଲେ ଠିକ ଅଛି ଏ ଭଉଣୀ, ଆମେ ଆପଣଙ୍କ ମନପସନ୍ଦର ଗୀତ ଶୁଣିନେବା।
0: ନମସ୍କାର।
1: ନମସ୍କାର ଭଉଣୀ, ଆମକୁ ଫୋନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ହେବେ ହଁ ଦଉଛି ମାର
1: ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ହଁ
2: ନମସ୍କାର ମ୍ୟାମ୍
1: ନମସ୍କାର
2: ଜଗନ୍ନାଥପୁରରୁ କହୁଥିଲି ଭାନୁମତୀ ମ୍ୟାମ୍
1: ଭାନୁମତୀ
2: ଭାନୁମତୀ
1: ହଁ ଭଉଣୀ କଥା ତ ହେବା ଆଉ କୋଉ ଗୀତ ଆଗ ଶୁଣିବେ ସେଟା କୁହନ୍ତୁ
2: କୋଉ କୋଉ ଗୀତ ଅଛି ମ୍ୟାମ୍
1: ଅଛି ଏବେ ବରଷ କେ ବାର ମାସ ମାଠି ଆମ ଭାଙ୍ଗି ନେଲା କାହିଁ କେତେ ଦୂରୁ ଏପାଖେ ଭାଇ
2: କାହିଁ
1: କେତେ ଦୂରୁ ଠିକ ଅଛି ଭଉଣୀ ଆଚ୍ଛା ଭଉଣୀ କୁହନ୍ତୁ କ'ଣ କରୁଥିଲେ ବର୍ତ୍ତମାନ
2: ଭାତ ବାଢୁଥିଲି ମ୍ୟାମ୍
1: ଭାତ ବାଢୁଥିଲେ ଖାଇନାହାନ୍ତି
2: ମୁଁ ଖାଇଲି ମ୍ୟାମ୍ ମୋ ବାବାଙ୍କୁ ବାଢି ଦେଉଥିଲି
1: ଆଚ୍ଛା ଆଚ୍ଛା କ'ଣ ଆଜି ରୋଷେଇ ହେଇଛି
2: ଆଜି ଡାଲି ହେଇଛି ମ୍ୟାମ୍ ଆଉ ସେ କାଙ୍କଡ଼
1: କାଙ୍କଡ଼ ଭଜା ଆଚ୍ଛା
2: ଆଉ ଶାଗ
1: ଶାଗ
2: ଆଜ୍ଞା
1: କି ଶାଗ କରୁଛ
2: ଆଜ୍ଞା
1: କଳମ ଶାଗ
2: ଆଜ୍ଞା
1: କଳମ ଶାଗ ବି ବହୁତ ବଢିଆ ଭଲ ଲାଗେ

0: ଟେଷ୍ଟ ଲାଗେ ନାଇଁ କି?
1: ହଁ
0: ହଁ ହଁ ଭଉଣୀ, ଆପଣ କ'ଣ ପଢାପଢି କରୁଛନ୍ତି?
1: ନାଇଁ ମ୍ୟାମ୍,
0: ଆଉ
1: ମୁଁ ଗୃହିଣୀ ମ୍ୟାମ୍।
0: ଆଚ୍ଛା, ଗୃହିଣୀ।
1: ଆଜ୍ଞା।
0: ଆଚ୍ଛା, ଆଉ କ'ଣ ଆପଣଙ୍କ ବାରିରେ କ'ଣ ଶାଗ ଲଗେଇଛନ୍ତି ନା କ'ଣ ସବୁ ପନିପରିବା?
1: ହଁ, ପଇସା ଲାଗିଛି ମ୍ୟାମ୍।
0: ଆରେ ବାପରେ,
1: ଆଉ ଆମ୍ବ ଗଛ ମାନେ ଅଛି ମ୍ୟାମ୍, ଗଛ ଆଉ ଫୁଲ ଗଛ ବେଶୀ ଅଛି।
0: ଫୁଲ ଗଛ? ଏବେ କ'ଣ ଫୁଲ ଫୁଟୁଛି ଆପଣଙ୍କ ବାରିରେ?
1: ଆଜ୍ଞା, ମଲ୍ଲି ଫୁଲ ଅଛି, ଆଉ ସେ ବାରମାସୀ ଫୁଲ ଅଛି। ନୂଆ ଯୁଆ ହେଇଛି, ଫୁଲ ଗଛ ଅଛି, ସନ୍ଧ୍ୟା ରାଣୀ ଅଛି।
0: ତାହେଲେ କାଫି ଫୁଲ ଅଛି, ଆପଣଙ୍କ ପୂଜା କରିବା ପାଇଁ ବି ସୁବିଧା ହଉଥିବ ନାଇଁ କି ଭଉଣୀ?
1: ଆଜ୍ଞା, ମନ୍ଦାର ଅଛି, ଟଗର ଅଛି, ଆଉ ନୂଆ ସବୁ ତିନି ଚାରିଟା ଗଛ ଅଛି ମ୍ୟାମ୍, ମନେ ପଡୁନି।
0: ଆଚ୍ଛା, ଆଉ ପନିପରିବା କ'ଣ ଲଗେଇଛନ୍ତି?
1: ଆଜ୍ଞା, ପନିପରିବା ନେଇ ଲଗେଇବା ମ୍ୟାମ୍,
0: ଖାଲି ଫୁଲ ଗଛ ସବୁ ଲଗାଇଛି।
1: ଶାଗ ଗଛ ଅଛି।
0: ହଁ, ଶାଗ, ଧନିଆ ପତ୍ର ଗଛ ଲଗେଇଛନ୍ତି କି ନାଇଁ?
1: ହଁ
0: ଲଗେଇଛନ୍ତି, ସେଟା ତ ବହୁତ ଭଲ ଲାଗେ ଭଉଣୀ ନାଇଁ କି?
1: ହଁ ହଁ
0: ତ ଭଉଣୀ ତ କାହିଁ କେତେ ଦୂର ଗୀତ ଶୁଣିବେ।
1: ଆଜ୍ଞା।
0: ଆଚ୍ଛା, ଆଉ କ'ଣ ଭଉଣୀ, ଆଉ କ'ଣ ଜାଣିଛନ୍ତି? ବର୍ତ୍ତମାନ ତ ଆମର ଦେବସ୍ନାନ ପୂର୍ଣ୍ଣିମା ସରିଛି ନାଇଁ କି?
1: ହଁ ମ୍ୟାମ୍।
0: ଆପଣ ଜାଣନ୍ତି କି ନାଇଁ ଭଉଣୀ ଯେ ଆମର ବର୍ତ୍ତମାନ ତ ଆଉ ଜଗନ୍ନାଥ ମହାପ୍ରଭୁଙ୍କୁ ଆଉ ଦର୍ଶନ ମିଳେନି? ହଁ, ତ ସେଇ ସମୟରେ ଭଉଣୀ କ'ଣ ହେଇଛି ନା ଆମର ଅହ୍ଲାରନାଥଙ୍କ ପାଖରେ ଦର୍ଶନ ମିଳେ।
1: ଆଜ୍ଞା।
0: ହଁ ଭଉଣୀ, ତ ଆପଣ ଦେବସ୍ନାନ ପୂର୍ଣ୍ଣିମା କେମିତି ଦେଖିବାକୁ ଯାଇଥିଲେ କି ନାଇଁ?
1: ନାଇଁ ମ୍ୟାମ୍, ମୁଁ ମାନେ ଯାଇ ନଥିଲି, ମୋ ଝିଅ ଛୋଟଟା ଅଛି କି ନାଇଁ ମ୍ୟାମ୍?
0: ହଁ ହଁ ହଁ ହଁ
1: ଆଜ୍ଞା, ଦୁଇଟା ଝିଅ ଅଛନ୍ତି।
0: ହଁ
1: ହଁ ହଁ ସେମାନଙ୍କୁ ସମ୍ଭାଳିବା ପଡୁଛି ମ୍ୟାମ୍।
0: ଦୁଇଟା ରତ୍ନ ଆପଣ ଜନ୍ମ କରିଛନ୍ତି ତାହେଲେ?
1: ଆଜ୍ଞା ହଁ, ଗୋଟେ 5 ବର୍ଷ ଚାଲିଛି ମ୍ୟାମ୍, ଆଉ ଗୋଟେ 2.5 ବର୍ଷ।
0: ଆଚ୍ଛା,
1: ହଁ
0: ହଁ ହଁ ଆପଣଙ୍କ ପାଖ ଗାଁ କ'ଣ ଅଛି? କୋଉ ଗାଁ କହିଲେ ଆପଣଙ୍କର, କୋଉ ଜାଗାଟା?
1: ଆଜ୍ଞା, ଭବାନୀପାଟଣାରୁ 3 କିଲୋମିଟର ହେବା, ଜଗନ୍ନାଥପୁର।
0: ହଁ, ଜଗନ୍ନାଥପୁର ତାହେଲେ।
1: ଆଜ୍ଞା,
0: ରଥଯାତ୍ରା ହେଲେ ଆପଣ ଭବାନୀପାଟଣା ଆସୁଥିବେ ଦେଖିବା ପାଇଁ ନାଇଁ କି?
1: ଭବାନୀପାଟଣା ହିଁ ଯାଉ, ଆଉ ଦେପୁର।
0: ହଁ ହଁ ହଁ
1: ଦେପୁରରେ ବି ହୁଏ ଯେ,
0: ଦେପୁରରେ ବି ହୁଏ ନାଇଁ କି?
1: ଆଜ୍ଞା
0: ହଁ ହଁ ହଁ ହଉ ଠିକ୍ ଅଛି ଭଉଣୀ, ତାହେଲେ ଆପଣଙ୍କ ମନପସନ୍ଦ ଗୀତ ଶୁଣି ନେବା। ଆମକୁ ଫୋନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭଉଣୀ।
1: ନମସ୍କାର ମ୍ୟାମ୍।
0: ଆଜ୍ଞା।

0: ଦେଖିବା କେଉଁ ଭଉଣୀ କଲ୍ କରିଛନ୍ତି। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ,
0: ହଁ ହ୍ୟାଲୋ।
1: ଅପା ନମସ୍କାର।
0: ନମସ୍କାର ଭଉଣୀ।
1: ଅପା, ମୁଁ ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ହଁ ଭଉଣୀ, ବରଗଡ଼ରୁ ସ୍ୱର୍ଣ୍ଣପ୍ରଭା ଭଉଣୀ କହୁଛନ୍ତି।
1: ହଁ ଅପା,
0: ହଁ, ତାହେଲେ କେଉଁ ଗୀତ ଶୁଣିବା ଆଗ କୁହନ୍ତୁ, ତାପରେ କଥା ହେବା।
1: ଗୀତ ତ ମୁଁ ଶୁଣିପାରିନି ଅପା, ସତ କହିବାକୁ ଗଲେ ମୁଁ ତ ଲଗଉଛି ପୁଣି କାଟି ଦଉଛି, ଲଗଉଛି ରିଙ୍ଗ ହଉଛି 2ଟା ନମ୍ବର, ଆପଣ ରିସିଭ୍ କରିନଥିଲେ ତ ଏବେ ରିସିଭ୍ କଲେ, ତ ଗୀତ ତ ମୁଁ ଶୁଣିପାରିନି କୋଉ କୋଉ ଗୀତ ଅଛି ଅପା।
0: ଆଚ୍ଛା, ହଉ, ଗୀତ ଅଛି, ମାଠିଆମ ଭାଙ୍ଗି ଦେଲା, ବରଷ କେ 12 ମାସ, ଏପାଖେ ଭାଇ।
1: ତ ଏଇଟା ସବୁ ଆଲବମ୍ ଗୀତ ବୋଧ
0: ହଁ, ଆଜି ସବୁ ଭଜନ ଭକ୍ତି ସଙ୍ଗୀତ ଗୀତ ଶୁଣିପାରିବେ।

0: ମୋର ଆପଣ
1: ଓହୋ
0: ରିସିଭ କରିନଥିଲେ ତ ଏବେ ରିସିଭ କଲେ ତ ଗୀତ ତ ମୁଁ ଶୁଣି ପାରିନି କୋଉ କୋଉ ଗୀତ ଅଛି
1: ଆଚ୍ଛା ହଉ, ଗୀତ ଅଛି ମାଠିଆମ ଭାଙ୍ଗି ଦେଲା, ବରଷକେ 12 ମାସ, ଏପାଖେ ଭାଇ।
0: ତ ଏଇଟା ସବୁ ଆଲବମ୍ ଗୀତ ବୋଧେ।
1: ହଁ, ଆଜି ସବୁ ଭଜନ ଭକ୍ତି ସଙ୍ଗୀତ ଗୀତ ଶୁଣିପାରିବା।
0: ହଁ ହଁ ତ ନିଶ୍ଚିତ ଭଜନ ଗୀତ ଶୁଣିବା।
1: ହଉ,
0: ଆଉ ବରଷକେ ବରଷକେ
1: ବାର ମାସ ଆଚ୍ଛା
0: କହିଲେ କି କ'ଣ ସେଟା।
1: ହଁ ହଁ ହଁ ଠିକ୍ ଅଛି ଭଉଣୀ।
0: ଗୀତ
1: ଆଉ
0: ଶୁଣିବା।
1: ଆପଣ କ'ଣ ପଢ଼ାପଢ଼ି କରନ୍ତି?
0: ନାଇଁ ଅପା, ମୁଁ କେବେଠୁ ପଢା ସାରି କରି ଘରେ ଅଛି।
1: ହଁ ହଁ ହଁ
0: ଆଉ ଘର ଏମିତି ଘର କାମ କରିବା ସହିତ ଏମିତି ସବୁ କେନ୍ଦ୍ରକୁ ମୁଁ ଫୋନ କରେ, ଆକାଶବାଣୀ ସବୁ କେନ୍ଦ୍ର
1: ହଁ ହଁ
0: ଆମ ଶୁଣେ ସବୁ ଯୋଉ ଯୋଉ କାର୍ଯ୍ୟକ୍ରମ।
1: ହଁ ହଁ ହଁ
0: ତାପରେ ଏମିତି ଫୋନିଂରେ ବି ଯୋଡି ହୁଏ,
1: ହଁ
0: ତାପରେ
1: ହଁ ହଁ
0: ଆମେ ସେଠି ଗ୍ରୁପରେ ବି ଆମେ ମିଶିକି ଗ୍ରୁପ କରିଛୁ।
1: ହଁ
0: ତାପରେ ଆମେ ଭଜନ କୀର୍ତ୍ତନ ବି କରିଯାଉ ଅପା, ଆମେ ଗୋଟିଏ ପାର୍ଟି କରିଛୁ, ମହିଳାମାନେ
1: ହଁ
0: ଗୋଟିଏ ସଂଗଠନ କରିଛୁ।
1: ଆଚ୍ଛା
0: ହଁ,
1: ଆଚ୍ଛା
0: ଭଜନ କୀର୍ତ୍ତନ ବି କରିଯାଉ। କଲ୍ ଆସିଲେ ଏବେ ସିଜନ୍ ଆସୁଛି, ଆଷାଢ଼ ମାସ, ଏବେ ଖରା ଥିଲା ତ ବନ୍ଦ ଥିଲା ଆମର, ଏବେ ସବୁ ପର୍ବପର୍ବାଣି ଆସିଲାଣି, ଏବେ କଲ୍ ମାନେ ଆସିଲେ
1: ନାଇଁ,
0: ଭଜନ
1: ଯାଉ
0: କୀର୍ତ୍ତନ
1: ବହୁତ
0: କରିଛୁ।
1: ବଢ଼ିଆ ଭଉଣୀ। ଆ ତାହେଲେ ଆପଣ ତ କହୁଛନ୍ତି କ'ଣ ଭଜନ କୀର୍ତ୍ତନ କରନ୍ତି ବୋଲି, ଟିକିଏ ଗୋଟେ ପଦେ ଗାଇଦେଲେ ଆମ ପାଇଁ, ଆମ ଶ୍ରୋତା ଭଉଣୀ ସମସ୍ତେ
0: ହଁ
1: ଶୁଣିବେ।
0: ହଁ ନିଶ୍ଚିତ ଅପା,
1: ହଁ
0: ଆମେ ତ ଭଜନ କରି ଯାଉଛୁ ତ
1: ହଁ ଗାଆନ୍ତୁ।
0: ସେଥିପାଇଁ ହଁ ଗାଇଦେବି।

0: ବହୁତ ସୁନ୍ଦର, ବହୁତ ବଢ଼ିଆ ଲାଗିଲା ଭଉଣୀ, ଆଉ ବହୁତ ଖୁସି ଲାଗିଲା। ଆପଣ ଜଣେ କଳାକାର, ଆଉ ଆପଣଙ୍କର ପ୍ରତିଭା ସମସ୍ତଙ୍କ ପାଖରେ ଦେଖେଇ ପାରୁଛନ୍ତି ବା ପହଞ୍ଚାଇ ପାରୁଛନ୍ତି, ବହୁତ ବଢ଼ିଆ। ଆପଣଙ୍କ ପାଖରେ ଭଗବାନ ଏତେ ସୁନ୍ଦର କଳା ଦେଇଛନ୍ତି। ଆଉ ଭଉଣୀ, କ'ଣ ଆପଣ ଏମିତି ରଥଯାତ୍ରାରେ ଭଜନ ଫଜନ ଗାଆନ୍ତି ନାଇଁ କି?
1: ହଁ ହଁ ରଥଯାତ୍ରାରେ ଆମ ଯୋଉ ସଂକୀର୍ତ୍ତନ ଦଳ ଅଛୁ ସେଇଠି ମନ୍ଦିରରେ ପରିବେଷଣ କରୁ। ତାପରେ ଯୋଉ ପହଣ୍ଡି ହୁଏ ମହାପ୍ରଭୁଙ୍କର, ପହଣ୍ଡି କଲାବେଳେ ଆମେ ବୁଲି ବୁଲି ପହଣ୍ଡି ସାଙ୍ଗରେ ମହାପ୍ରଭୁଙ୍କ ସାଙ୍ଗରେ ନା ବୁଲି ବୁଲି ଭଜନ କୀର୍ତ୍ତନ କରୁ। ଆଉ ଜେଣ୍ଟସ ମାନେ ଆମେ ସମସ୍ତେ ମିଶିକି କରୁ।
0: ନାଇଁ ବହୁତ ବଢ଼ିଆ ଭଉଣୀ, ଆପଣ ଘର କାମ ସହିତ ଆପଣ ଏତେ ସୁନ୍ଦର କଳାକୁ ଆପଣ ପ୍ରଦର୍ଶନ କରିପାରୁଛନ୍ତି, ତାଠୁ ଆଉ ଭଲ ଭାଗ୍ୟ କାହାର ନାହିଁ। ବହୁତ ଭଲ ଲାଗିଲା ଭଉଣୀ ଆପଣଙ୍କ ସହିତ କଥା ହେଇକି। ତାହେଲେ ଆପଣଙ୍କ ମନ ପସନ୍ଦର ଗୀତ ଶୁଣି ନେବା ନିଶ୍ଚିତ ଭାବରେ। ହଁ ଭଉଣୀ ନମସ୍କାର।

ଶ୍ରୋତା ଭଉଣୀ, ଆମେ ଅଲାରନାଥଙ୍କ ବିଷୟରେ କିଛି ଟିକେ ଜାଣିନେବା। ଅଲାରନାଥ କେବଳ ବ୍ରହ୍ମଗିରିର ଅଧିଷ୍ଠାତା ଦେବତା ନୁହନ୍ତି, ସେ ଅଗଣିତ ଭକ୍ତଙ୍କ ବିଶ୍ୱାସ, ପ୍ରେମ ଓ ଆଶାର ପ୍ରତୀକ। ତାଙ୍କ ଦର୍ଶନ ଆମକୁ ଶିଖାଏ ଯେ ଭଗବାନଙ୍କ ନିକଟରେ ପହଞ୍ଚିବାର ସରଳ ପଥ ହେଉଛି ନମ୍ରତା, ପ୍ରେମ, ସେବା ଓ ଅତୁଟ ଭକ୍ତି। ଯେତେବେଳେ ଆମେ ନିଷ୍କପଟ ମନରେ ଅଲାରନାଥଙ୍କୁ ସ୍ମରଣ କରୁ, ସେତେବେଳେ ସେ ଆମ ମନରେ ସାହସ, ଶାନ୍ତି ଓ ଆନନ୍ଦର ଦୀପ ପ୍ରଜ୍ୱଳିତ କରନ୍ତି। ଏହି କାରଣରୁ ଶତାବ୍ଦୀ ଶତାବ୍ଦୀ ଧରି ଅଲାରନାଥଙ୍କ ମହିମା ଅକ୍ଷୁର୍ଣ୍ଣ ରହିଛି ଏବଂ ଆଗାମୀ ପିଢ଼ି ପାଇଁ ମଧ୍ୟ ଭକ୍ତିର ଅନନ୍ୟ ପ୍ରେରଣା ହୋଇ ରହିବ। ଶ୍ରୋତା ଭଉଣୀ, ସମୟ ଇସାରା ଦେଲାଣି ବିଦାୟ ନେବାକୁ। ଆର ଗୁରୁବାର ପୁଣି ଭେଟ ହେବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ଦେବାକୁ ଅନୁରୋଧ ରହିଲା। ଆମ ଠିକଣା ଚିଠି ପାଇଛ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣମାନେ ମତାମତ ଦେଇପାରିବେ। ଆମ ନମ୍ବରଟି ହେଲା 8895994143। ବିଦାୟ ନେଉଛି ଉପସ୍ଥାପନାରେ ମୁଁ ସସ୍ମିତା ମହାନ୍ତି। ନମସ୍କାର।

ଓନିଅନ୍ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ମିଡ୍ ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ. ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର. ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026. ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ. ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜେଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କଲା ଆମେରିକା. ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ଅଂଶଗ୍ରହଣ କରିଛନ୍ତି. ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ସମୀକ୍ଷା କରିବା ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଏବଂ ବୈଷୟିକ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି. ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ପୂର୍ବରୁ ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଜାପାନ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି. ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ. ଭାରତକୁ 3 ଦିନିଆ ଗସ୍ତରେ ଆସି ଜାପାନ ପ୍ରଧାନମନ୍ତ୍ରୀ ତାକାଇଚି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ. ଏହା ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ପ୍ରକାରେ ଗୁରୁତ୍ୱପୂର୍ଣ୍ଣ. ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି. 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5 ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ. ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି, ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ. ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ. ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା. ଭାରତ ଏବଂ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ଯୋଜନା 2026 କାର୍ଯ୍ୟକାରୀ ହୋଇଛି. ଇପିଏଫ୍ ଯୋଜନା 1952 ପରିବର୍ତ୍ତେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି. ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଗତ 29 ତାରିଖରେ ପ୍ରକାଶିତ ହୋଇଛି. ଡିଜିଟାଲ ଅନୁପାଳନକୁ ସଶକ୍ତ

କରିବା ସହିତ ପ୍ରଶାସନିକ ଦକ୍ଷତାରେ ଉନ୍ନତି ଏବଂ ନୂତନ ଶ୍ରମ କୋଡ୍ ସହିତ ସମନ୍ୱୟ ମାଧ୍ୟମରେ ଭବିଷ୍ୟନିଧି ପାଣ୍ଠି ଢାଞ୍ଚାକୁ କାର୍ଯ୍ୟକ୍ଷମ କରିବାରେ ଏହି ନୂତନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନା ଅନୁଯାୟୀ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କଠାରୁ ମଜୁରୀର 12% ଇପିଏଫ୍ ପାଣ୍ଠିରେ ଜମା କରିବା ଅପରିବର୍ତ୍ତିତ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ପ୍ରତିଷ୍ଠାନଗୁଡ଼ିକରେ ପୂର୍ବଭଳି 10% ହାର ଜାରି ରହିବ। ତେବେ ଯୋଜନା ଅଧୀନରେ ଇପିଏଫ୍ ସଦସ୍ୟ ଚିକିତ୍ସା, ଶିକ୍ଷା, ବିବାହ, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କେତେକ ମୌଳିକ ଆବଶ୍ୟକତା ପାଇଁ ପାଣ୍ଠି ଉଠାଇପାରିବେ। ତେବେ ସର୍ବନିମ୍ନ ପାଣ୍ଠି ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ସର୍ତ୍ତାବଳୀ ଆଧାରରେ ଏହି ପାଣ୍ଠି ଉଠାଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଯୋଜନାରେ ଉଲ୍ଲେଖ ରହିଛି। ଇପିଏଫ୍ ଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ପାଣ୍ଠି ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ଆନ୍ତର୍ଜାତିକ ଆତଙ୍କବାଦ ପ୍ରସଙ୍ଗ ଉପରେ ବ୍ୟାପକ ସମ୍ମିଳନୀ ଆୟୋଜନ ସଂକ୍ରାନ୍ତ ଭାରତର ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ ମିଳିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଆଇନଗତ ଢାଞ୍ଚା ପ୍ରସ୍ତୁତ ନଥିବାରୁ ବିଶ୍ୱ ଆତଙ୍କବାଦ ବିରୋଧୀ ପ୍ରୟାସ ଦୁର୍ବଳ ହେଉଥିବା ପରିଷଦ ବୈଠକରେ ଅଂଶଗ୍ରହଣକାରୀ ସବୁ ରାଷ୍ଟ୍ର ସହମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲାରେ କୌଣସି ଦ୍ୱୈତ ମାନଦଣ୍ଡ ରହିବା ଉଚିତ ନୁହେଁ ବୋଲି ଶ୍ରୀ ହରିଶ କହିଛନ୍ତି। ଆତଙ୍କବାଦୀ, ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏଥିପାଇଁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଦାୟୀ କରାଯିବା ଉପରେ ଶ୍ରୀ ହରିଶ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ ନିରୋଧ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ, ବିଚାର ଏବଂ ପ୍ରତ୍ୟର୍ପଣକୁ ଏହି ସମ୍ମିଳନୀ ମଜବୁତ କରିବ ବୋଲି ଆଶା କରାଯାଉଛି। ଭାରତର ପ୍ରସ୍ତାବ 140 ଭୋଟରେ ସମର୍ଥନ ସହ ଗୃହୀତ ହୋଇଥିବା ଶ୍ରୀ ହରିଶ ସୂଚନା ଦେଇଛନ୍ତି। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜି ଉଦ୍ଯାପିତ ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଉଦ୍ଯାପନୀ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିଜିଟାଲ ପ୍ରଶାସନ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଆଜି 3 ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ। କେନ୍ଦ୍ର ଓ ରାଜ୍ୟ ବରିଷ୍ଠ ଅଧିକାରୀ, ଶିଳ୍ପ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧି ଏହି ଅଧିବେଶନଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବେଙ୍ଗାଲୁରୁର ଦକ୍ଷିଣ ତାଲୁକ ଅନ୍ତର୍ଗତ ଏକ ପଥର ଖଣିରେ ଦୁର୍ଘଟଣା ଘଟିବାରୁ 7 ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମାଡ଼ପାଟଣା ଗାଁର କାବେରୀ କ୍ରସର ପଥର ଖଣିରେ ଏକ ବଡ଼ ପଥର ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖଣିର ଉପର ଭାଗରେ ଏକ ପଥରଟିକୁ ଘୁଞ୍ଚାଇବା ସମୟରେ ଏହା ଖସିଯାଇ ଖଣି ଖାତରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ମୃତକ ଶ୍ରମିକଙ୍କ ଘର ବିହାର, ମଧ୍ୟପ୍ରଦେଶ ଏବଂ ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ଖଣି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଖଣି ମାଲିକ ବିଫଳ ହୋଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଶ୍ରୀ ମୋଦି ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଜାମ୍ମୁର ଭଗବତୀନଗର ଯାତ୍ରୀନିବାସ ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ 4,822 ଜଣ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳର ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୋନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। ଦେଶର ବିଭିନ୍ନ ପ୍ରାନ୍ତରୁ ତୀର୍ଥଯାତ୍ରୀ ଜାମ୍ମୁରେ ଆସି ପହଞ୍ଚୁଛନ୍ତି। ବାଲତାଲ ପଥ ଦେଇ 2,312 ଜଣ ଏବଂ ପହଲଗାମ୍ ପଥ ଦେଇ 2,510 ଜଣ ତୀର୍ଥଯାତ୍ରୀ ଯାତ୍ରା କରିବେ। ପ୍ରଥମ ଦଳରେ 3,707 ଜଣ ପୁରୁଷ, 816 ଜଣ ମହିଳା, 16 ଜଣ ଶିଶୁ, 246 ଜଣ ସାଧୁ ଏବଂ 37 ଜଣ ସାଧ୍ୱୀ ରହିଛନ୍ତି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ବାର ଆକ୍ରମଣ ଫଳରେ 13 ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର ଆବାସକ କୋଠାଗୁଡ଼ିକ ଉପରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଭ୍ ସହରର କେତେକ ସ୍ଥାନରେ ଗତ ରାତିରେ ଅନେକ ବିସ୍ଫୋରଣ ଘଟିଛି। ସମଗ୍ର ସହରରେ ବିମାନ ଆକ୍ରମଣ ଜନିତ ସାଇରନ୍ ବାଜିଥିଲା, ଫଳରେ ବହୁ ଲୋକ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। କିଭ୍ର ମେୟର ଭିଟାଲି କ୍ଲିଟକ୍ସକୋ କହିଛନ୍ତି, ଏକ ହୋଟେଲର ଛାତରେ ଆକ୍ରମଣ ଯୋଗୁଁ ନିଆଁ ଲାଗିଯାଇଥିଲା। ସପ୍ତାହର ପ୍ରାରମ୍ଭରେ ୟୁକ୍ରେନ୍ ପକ୍ଷରୁ ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ ଜବାବରେ ରୁଷିଆ ପକ୍ଷରୁ

0: ଏଭଳି ଘନ ଘନ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସହ ଆୟୋଜକ ଆମେରିକା ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଆମେରିକା ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଆମେରିକା ରାଉଣ୍ଡ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗତକାଲିର ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ର ବିଜେତା ଅଷ୍ଟ୍ରେଲିଆକୁ ଫାଇନାଲ୍ରେ ଭେଟିବ। ଆସନ୍ତା 5 ତାରିଖରେ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ସମସ୍ତ ଅଞ୍ଚଳ, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନର ବିଭିନ୍ନ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଆଜି କେତେକ ଅଞ୍ଚଳରେ ବର୍ଷା ହେବା ସହ ଆକାଶ ମେଘୁଆ ରହିଛି। ପ୍ରବଳ ବର୍ଷା ହେବା ନେଇ ପଶ୍ଚିମ ଏବଂ ମଧ୍ୟ ଭାରତୀୟ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026। ବେଙ୍ଗାଲୁରୁର ଏକ ପଥରଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କଲା ଆମେରିକା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds annual summit level talks with his Japanese counterpart Sanae Takaichi in New Delhi. Both countries signed several agreements, including in economic and energy security, pharmaceuticals and AI. Prime Minister Modi says India-Japan bilateral relationship has stood the test of time. India's proposal for comprehensive convention on international terrorism gains renewed support at UN General Assembly. Shri Amarnath Ji Yatra begins with first batch of pilgrims leaving Bhagwati Nagar base camp in Jammu. Southwest monsoon covers entire Delhi, advances further across parts of northern and western states. In the FIFA World Cup, United States registers first knockout stage win since 2002, defeating Bosnia-Herzegovina 2-0. Belgium also enters round of 16 in extra time victory over Senegal. India and Japan today exchanged several agreements in different fields, including economic and energy security, pharmaceuticals, defense and AI. Prime Minister Narendra Modi held annual summit-level talks with his Japanese counterpart Sanae Takaichi in New Delhi this afternoon. Addressing the joint press meet following the talks, Prime Minister Modi said mutual trust is the biggest asset in today's time and the India-Japan bilateral partnership has stood the test of time. He highlighted that India and Japan are among the world's biggest economies today and a free and open Indo-Pacific is a shared priority for both countries.
2: आज भारत और जापान दोनों ही विश्व की सबसे बड़ी इकोनॉमीज में से हैं। एक फ्री, प्रॉस्परस और रूल्स बेस्ड इंडो पैसिफिक हमारी साझा प्राथमिकता है। क्षेत्र की सबसे बड़ी डेमोक्रेटिक और मार्केट इकोनॉमीज के रूप में आज हमने कई महत्वपूर्ण पहल की है। इनसे हम मिलकर पूरे क्षेत्र में शांति, स्थिरता और प्रगति का मार्ग प्रशस्त करेंगे।
1: He stressed that both nations understand the importance of economic security and energy security. He added that technology partnership will be the most important pillar of India-Japan cooperation. Mr. Modi said to realize this vision, India and Japan have issued a joint statement in the field of AI.
2: Technology partnership हमारे सहयोग का सबसे मजबूत स्तंभ बनेगी। इसी विजन को साकार करने के लिए आज एआई के क्षेत्र में हमने जॉइंट स्टेटमेंट भी जारी

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭୁବନେଶ୍ୱର ଲୋକ

0: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ହମାରି ଓଡ଼ିଶା ସରକାର କା ଜୋ ଇପିକଲ ଅର୍ ୟୁଏଇ କେ ସବସେ ବଡେ ବିଜନେସ ଗ୍ରୁପ ଆଇଏଚ୍ସି କେ ବିଚ୍ ଏକ ଐତିହାସିକ MOU साइन हुआ है। ओडिशा में एक एल्युमिनियम प्रोजेक्ट प्रतिष्ठा करने के लिए वो MOU साइन किया गया है। यानी 1,00,000 करोड़ रुपए से अधिक का निवेश हमारा ओडिशा में वो निवेश होने जा रहा है।
0: यही प्रकल्प माध्यम रे राज्य रे बॉक्साइट खनिज कार्य एल्युमिना रिफाइनिंग ସ୍ମେଲ୍ଟିଂ ଅନୁସନ୍ଧାନ ଓ ଗବେଷଣା ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ କରନ୍ ଆଦାନୀ ଉପସ୍ଥିତ ଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷା ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251 କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁ ରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଆପାତକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ 36 ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରରେ ଆସନ୍ତା 18 ତାରିଖରେ ବୈଷୟିକ ଯାଞ୍ଚ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦସ୍ୟମାନେ ମିଳିତ ଭାବେ ଏହି କାର୍ଯ୍ୟ କରିବେ। ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଏଏସ୍ଆଇକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପ୍ରତିବର୍ଷ ରଥଯାତ୍ରା ପରେ ଗର୍ଭଗୃହ ଖାଲି ରହିଥିବାରୁ ଏହାର ଆବଶ୍ୟକୀୟ ମରାମତି ପାଇଁ ଏହି ଯାଞ୍ଚ କରାଯାଇଥାଏ। ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ କମିଟିର ସୁପାରିଶ କ୍ରମେ ନୀଳାଦ୍ରି ବିଜେ ପୂର୍ବରୁ ଆବଶ୍ୟକୀୟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଅନ୍ୟପକ୍ଷରେ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ ହେଉଥିବା ବେଳେ ଏହାକୁ ରଥରେ ଖଞ୍ଜାଯିବ। ରଥର କଳସ, ବେଦୀ, ସିଂହ ସିଂହାସନ କାର୍ଯ୍ୟ, ହଂସପଟା, କନ୍ୟାପଟା, ଠେକେରା ବାଡ଼ ବୁଲାଯିବା ଓ ମଣ୍ଡଳୀ କାର୍ଯ୍ୟ ବାକି ରହିଛି। 3 ରଥରେ ଚିତ୍ରକର ସେବକମାନେ ରଙ୍ଗ ଦେବା କାର୍ଯ୍ୟ ଜାରି ରଖିଛନ୍ତି। ଦରଜି ସେବକ କପଡ଼ା କାର୍ଯ୍ୟର ଅନୁକୂଳ କରିଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ନାରୀ ସଶକ୍ତିକରଣ ଏବଂ ସାମାଜିକ ସମାନତାର ବାର୍ତ୍ତା ସମ୍ପର୍କରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ଓ ସେମାନଙ୍କ କାର୍ଯ୍ୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ନିରପେକ୍ଷ ପ୍ରତିଯୋଗିତା, ସଚ୍ଚୋଟତା ଏବଂ ପ୍ରଭାବୀ ଖବର ସଂଗ୍ରହ। ଇଣ୍ଟରନ୍ୟାସନାଲ୍ ସ୍ପୋର୍ଟସ୍ ପ୍ରେସ୍ ଆସୋସିଏସନ୍ ଏପିପିଏସ୍ ପକ୍ଷରୁ 1994

0: 1998 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। କ୍ରୀଡ଼ା ସାମ୍ବାଦିକତାର ଇତିହାସ 1800 ମସିହାରୁ ଆରମ୍ଭ ହୋଇଥିଲା। 1920 ମସିହା ବେଳକୁ ଏହା ପୂର୍ଣ୍ଣାଙ୍ଗ ଭାବେ ବିକଶିତ ସେବା ଆରମ୍ଭ କରିଥିଲା। କ୍ରୀଡ଼ା ସାମ୍ବାଦିକତା ବର୍ତ୍ତମାନ ସମୟରେ ସାମ୍ବାଦିକତା ବୃତ୍ତିର ଏକ ପ୍ରମୁଖ ଲୋକପ୍ରିୟ ଅଂଶ ପାଲଟିଛି। ମଣିଷ ଜୀବନରେ କ୍ରୀଡ଼ାର ପ୍ରାସଙ୍ଗିକତା ଓ ପ୍ରୟୋଜନକୁ ଲୋକଲୋଚନକୁ ଆଣିବାରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ। ଏ ସମ୍ପର୍କରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁକେଶ ବେହେରା ପ୍ରତିକ୍ରିୟାରେ କହିଛନ୍ତି,
1: କ୍ରୀଡ଼ା ସାମ୍ବାଦିକ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତ ଶ୍ରୋତାଙ୍କୁ। ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଆମେ ପାଳନ କରୁଛୁ, ସାରା ବିଶ୍ୱବ୍ୟାପୀ ପାଳନ ହେଉଛି। କ୍ରୀଡ଼ା ସାମ୍ବାଦିକଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ବୃତ୍ତିଗତ ସତ୍ୟନିଷ୍ଠାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ବା ଏହି ଦିବସ ଆମେ ପ୍ରତିବର୍ଷ ପାଳନ କରିଆସୁଛୁ। କ୍ରୀଡ଼ା ମାଧ୍ୟମରେ ବିଶ୍ୱ ଶାନ୍ତି, ଏକତା ଓ ସଂସ୍କୃତିକୁ ପ୍ରଚାର କରିବା ଆମର ମୂଳ ଉଦ୍ଦେଶ୍ୟ।
0: ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ପୋଷଣ ଅଭିଯାନ ଓଜନ ଉତ୍ସବ ଆରମ୍ଭ ହୋଇଛି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ ସହଯୋଗୀ ବିଭାଗର ସହଭାଗିତାରେ ଏହା ଆୟୋଜନ କରାଯାଉଛି।

0: ଭୂମିକା ଅତୁଳନୀୟ। ଏ ସମ୍ପର୍କରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁକେଶ ବେହେରା ପ୍ରତିକ୍ରିୟାରେ କହିଛନ୍ତି,
1: କ୍ରୀଡ଼ା ସାମ୍ବାଦିକ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତ ଶ୍ରୋତାଙ୍କୁ। ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଆମେ ପାଳନ କରୁଛୁ, ସାରା ବିଶ୍ୱବ୍ୟାପୀ ପାଳନ ହେଉଛି। କ୍ରୀଡ଼ା ସାମ୍ବାଦିକଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ବୃତ୍ତିଗତ ସତ୍ୟନିଷ୍ଠାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ବା ଏହି ଦିବସ ଆମେ ପ୍ରତିବର୍ଷ ପାଳନ କରିଆସୁଛୁ। କ୍ରୀଡ଼ା ମାଧ୍ୟମରେ ବିଶ୍ୱ ଶାନ୍ତି, ଏକତା ଓ ସଂସ୍କୃତିକୁ ପ୍ରଚାର କରିବା ଆମର ମୂଳ ଉଦ୍ଦେଶ୍ୟ।
0: ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ପୋଷଣ ଅଭିଯାନ ଓଜନ ଉତ୍ସବ ଆରମ୍ଭ ହୋଇଛି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ ସହଯୋଗୀ ବିଭାଗର ସହଭାଗିତାରେ ଏହା ଆୟୋଜନ କରାଯାଉଛି। ଜନ୍ମରୁ 6 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପିତାମାତା ତଥା ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜ ଶିଶୁର ଓଜନ ଓ ଉଚ୍ଚତା ମାପ କରାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଉତ୍ସବରେ ଶିଶୁଙ୍କ ପୋଷଣ ସ୍ଥିତି ଚିହ୍ନଟ ପରେ ଆବଶ୍ୟକୀୟ ଚିକିତ୍ସା କିମ୍ବା ଗୋଷ୍ଠୀ ସ୍ତରରେ ଯତ୍ନ ନିଆଯିବ। ଏହା ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲାରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଯୋଜନାରେ 125 ଦିନର ନିଶ୍ଚିତ ଶ୍ରମ ନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଯୋଜନା ଅଧୀନରେ ଜିଲ୍ଲାରେ ମୋଟ 81 ପ୍ରକଳ୍ପ ରଖାଯାଇଛି। ଏହି ଅବସରରେ ଉପସ୍ଥିତ ହିତାଧିକାରୀମାନଙ୍କୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଉପସ୍ଥିତ ରହି ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ଏବଂ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ କହିଛନ୍ତି, ଉଦ୍ୟମୀ ପଞ୍ଜୀକରଣ ଅଭିଯାନ ମାଧ୍ୟମରେ ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ କରାଯାଇଥିଲା। ତୃଣମୂଳ ସ୍ତରରେ ଉଦ୍ୟୋଗ ସୃଷ୍ଟିକୁ ପ୍ରୋତ୍ସାହନ ଓ ନିବେଶ ବୃଦ୍ଧି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଢେଙ୍କାନାଳ ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରିଛନ୍ତି। ଜିଲ୍ଲାରେ ମୋଟ 9,62,826 ଜଣ ଭୋଟର ତାଲିକାଭୁକ୍ତ ଥିଲେ। ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା 9,62,826 ସଂଖ୍ୟକ ପରିଗଣନା ଫର୍ମ ଭୋଟରମାନଙ୍କୁ ପ୍ରଦାନ କରାଯାଇଥିଲା। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣମାନେ ଏତେ ସମୟ ଯାଏଁ ଶୁଣୁଥିଲେ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟମାନ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ଦ ରାଜା ସାହାବ ଗୀତଟିକୁ ଲେଖିଛନ୍ତି କୁମାର, ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଥାଲାମସ୍ ଏବଂ ଗୀତଟିକୁ ଗାଇଛନ୍ତି ବିଶାଲ ମିଶ୍ର ଏବଂ ଶ୍ରୁତି ରଞ୍ଜନ।

ଏଥର ଚଳଚ୍ଚିତ୍ର ଫାଗି ଗୀତଟିକୁ ଗାଇଛନ୍ତି ଷ୍ଟିଭେନ୍ ବ୍ୟାନ୍, ଗୀତଟିକୁ ଲେଖିଛନ୍ତି ସମୀର ଅଞ୍ଜନ ଏବଂ ସଙ୍ଗୀତରେ ସଜେଇଛନ୍ତି ସିଦ୍ଧାନ୍ତ ମିଶ୍ରା।

ଏଥର ଚଳଚ୍ଚିତ୍ର ଧୁରନ୍ଧର ଦ ରିଭେଞ୍ଜ ଗୀତଟିକୁ ଗାଇଛନ୍ତି ଜସ୍ମିନ୍, ସୁଧୀର, ରିଭେଲ, ଟୋକେନ, ଖାନ ସାହବ, ଶାଶ୍ୱତ। ଗୀତଟିକୁ ଲେଖିଛନ୍ତି ଇର୍ଶାଦ କାମିଲ ଏବଂ ବମ୍ବେ ରକର୍ସ। ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଶାଶ୍ୱତ।

ମୁଁ ଶୁଣୁଥିଲି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଭବାନୀ ପାଟଣା ଏଥର ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରେଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶୁଣୁଥିଲେ ହିନ୍ଦୀ ଏବଂ ପରେ ପରେ ଶୁଣିଲେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଯୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଅପରାହ୍ନ 5:00 ଯୁବବାଣୀ 5:30। ଆଜି ଏଥିରେ ଶୁଣିବେ ବିଜ୍ଞାନିକା, ସନ୍ଧ୍ୟା 6:30 ଶୁଣିବେ ବିକାଶ ମନ୍ତ୍ର ଏବଂ ରାତି 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ କ୍ରମରେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ଶୁଣିପାରିବେ ରାତି 7:30, ରାତି 8:00 ଶୁଣିବେ ଦେଶବନ୍ଦନା, ହିନ୍ଦୀ ଭକ୍ତିଗୀତ ଶୁଣିପାରିବେ ରାତି 8:15, ସ୍ପଟ୍ ସ୍କାନ୍ ରାତି 8:30, ସ୍ପଟ୍ଲାଇଟ୍ 9:16, ଅଖିଳ ଭାରତୀୟ ଲୋକଗୀତ ଏବଂ ଆଞ୍ଚଳିକ ଗୀତ ଶୁଣିପାରିବେ ରାତି 10:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିପାରିବେ ଗୀତିନାଟ୍ୟ ଶ୍ରୀ ଗୁଣ୍ଡିଚା, ରଚନା ଶାରଦା ପ୍ରସନ୍ନ ନାୟକ। ଏ ଥିଲା ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଦ୍ୱିତୀୟ ଅଧିବେଶନକୁ। ତୃତୀୟ ଅଧିବେଶନ ସହିତ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:00। ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, FM ୧୦୦.୩ ମେଗାହର୍ଟ୍ଜ୍ ଯୋଗେ ତଥା ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମକୁ। ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ। ଶ୍ରୋତାବନ୍ଧୁ, ପ୍ରତିଦିନ ଆମ ଚାରିପାଖରେ ଅନେକ ଘଟଣା ଘଟିଥାଏ। କେତେକର ଉତ୍ତର ବିଜ୍ଞାନ ଆମକୁ ତୁରନ୍ତ ଦେଇଦିଏ, ଆଉ କେତେକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବର୍ଷ ବର୍ଷ ଧରି ଗବେଷଣା ଚାଲିଥାଏ। ଅଜଣାକୁ ଜାଣିବାର ଇଚ୍ଛା ଏବଂ ପ୍ରକୃତିକୁ ବୁଝିବାର ପ୍ରୟାସ ହିଁ ବିଜ୍ଞାନର ପ୍ରକୃତ ପରିଚୟ। ଆଜିର ଏହି ବିଜ୍ଞାନିକା କାର୍ଯ୍ୟକ୍ରମରେ ଆମେ ଦୁଇଟି ଭିନ୍ନ ଭିନ୍ନ କିନ୍ତୁ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା। ପ୍ରଥମଟି ହେଉଛି ବିଶ୍ୱ UFO ଦିବସ, ଯାହା ଆମ ମନରେ ମହାକାଶ ପ୍ରତି କୌତୂହଳ ସୃଷ୍ଟି କରେ। ଦ୍ୱିତୀୟଟି ହେଉଛି ବନ ମହୋତ୍ସବ, ଯାହା ଆମକୁ ପୃଥିବୀର ସବୁଜ ସମ୍ପଦର ସୁରକ୍ଷା ପାଇଁ ପ୍ରେରଣା ଦେଇଥାଏ। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଆଲୋଚନାଟି। UFO ବା ଅନ୍ଆଇଡେଣ୍ଟିଫାଏଡ୍ ଫ୍ଲାଇଂ ଅବଜେକ୍ଟ ଶବ୍ଦଟି ଆମେ ଅନେକ ଥର ଶୁଣିଛୁ। ଅନେକଙ୍କ ମନରେ ଏହା ଶୁଣିଲେ ଏଲିଏନ୍ ବା ଭିନ୍ନ ଗ୍ରହର ଜୀବମାନଙ୍କ କଥା ଆସିଥାଏ, କିନ୍ତୁ ବିଜ୍ଞାନ ଏହି ଶବ୍ଦକୁ ଭିନ୍ନ ଭାବରେ ବ୍ୟାଖ୍ୟା କରେ। UFOର ଅର୍ଥ ହେଉଛି ଆକାଶରେ ଦେଖାଯାଇଥିବା ଏପରି କୌଣସି ବସ୍ତୁ କିମ୍ବା ଘଟଣା ଯାହାକୁ ସେହି ସମୟରେ ଠିକ୍ ଭାବରେ ଚିହ୍ନଟ କରିହେବ ନାହିଁ। ଏହାର ଅର୍ଥ ଏହା ନୁହେଁ ଯେ ସେହି ବସ୍ତୁଟି ନିଶ୍ଚିତ ଭାବରେ ଅନ୍ୟ ଗ୍ରହରୁ ଆସିଛି। ବାସ୍ତବରେ ପରବର୍ତ୍ତୀ ତଦନ୍ତ ପରେ ଅଧିକାଂଶ UFO ଦେଖିବାର ଘଟଣା ସାଧାରଣ ବିମାନ, ଉପଗ୍ରହ, ପାଣିପାଗ ବେଲୁନ, ଉଲ୍କାପିଣ୍ଡ, ଗ୍ରହ ନକ୍ଷତ୍ର ଆଲୋକ କିମ୍ବା ବାୟୁମଣ୍ଡଳୀୟ ଘଟଣା ବୋଲି ଜଣାପଡ଼ିଛି। ତଥାପି କେତେକ ଘଟଣା ଏପର୍ଯ୍ୟନ୍ତ ରହସ୍ୟମୟ ରହିଛି, ଯାହା ଉପରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ଦିନଟି 1947 ମସିହାର ଆମେରିକାର ରୋଜୱେଲ୍ ଘଟଣା ସହ ଜଡ଼ିତ। ସେହି ଘଟଣାକୁ ନେଇ ବିଭିନ୍ନ ମତ ଓ ଅନେକ କାହାଣୀ ପ୍ରଚଳିତ ହୋଇଥିଲା। କେହି ଏହାକୁ ଏଲିଏନ୍ ଯାନ ବୋଲି କହିଥିବା ବେଳେ ପରବର୍ତ୍ତୀ ସରକାରୀ ତଦନ୍ତରେ ଏହାକୁ ଏକ ଗୋପନୀୟ ପାଣିପାଗ ସମ୍ବନ୍ଧୀୟ ଯନ୍ତ୍ରର ଅଂଶ ବୋଲି ବ୍ୟାଖ୍ୟା କରାଯାଇଥିଲା। ଏହି ଘଟଣା ଆଜି ମଧ୍ୟ ଲୋକଙ୍କ କୌତୂହଳର ବିଷୟ। ଆଜିକାଲି ବୈଜ୍ଞାନିକ ମହଲରେ UFO ପରିବର୍ତ୍ତୀ UAP ବା ଅନ୍ଆଇଡେଣ୍ଟିଫାଏଡ୍ ଆନୋମାଲସ୍ ଫେନୋମେନା ଶବ୍ଦ ବ୍ୟବହାର କରାଯାଉଛି। ଏହାର କାରଣ ହେଉଛି ଏହାକୁ କେବଳ ଉଡ଼ୁଥିବା ବସ୍ତୁ ବୋଲି ଧରାଯାଏ ନାହିଁ। ଆକାଶ କିମ୍ବା ପରିବେଶରେ ଦେଖାଯାଉଥିବା ଯେକୌଣସି ଅଜଣା ଘଟଣାକୁ ଅଧିକ ବୈଜ୍ଞାନିକ ଓ ନିରପେକ୍ଷ ଭାବରେ ଅଧ୍ୟୟନ କରିବା ହିଁ ଏହାର ଉଦ୍ଦେଶ୍ୟ। ବିଜ୍ଞାନ ଆମକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ, କୌଣସି ଘଟଣାକୁ ଅନ୍ଧବିଶ୍ୱାସ କିମ୍ବା କଳ୍ପନା ଆଧାରରେ ନୁହେଁ, ବର

ପ୍ରମାଣ, ପର୍ଯ୍ୟବେକ୍ଷଣ ଓ ଯୁକ୍ତି ଆଧାରରେ ବିଚାର କରିବା ଉଚିତ। ମଣିଷର କୌତୂହଳ ହିଁ ତାକୁ ମହାକାଶ ପର୍ଯ୍ୟନ୍ତ ନେଇଛି। ଚନ୍ଦ୍ରରେ ପହଞ୍ଚିବା ଠାରୁ ଆରମ୍ଭ କରି ମଙ୍ଗଳ ଗ୍ରହକୁ ମହାକାଶଯାନ ପଠାଇବା ପର୍ଯ୍ୟନ୍ତ ପ୍ରତ୍ୟେକ ସଫଳତାର ମୂଳରେ ରହିଛି ପ୍ରଶ୍ନ କରିବାର ସାହସ ଏବଂ ସତ୍ୟ ଜାଣିବାର ଆଗ୍ରହ। ବିଶ୍ୱ UFO ଦିବସ 2026 July 2 ପାଳନ କରାଯାଉଛି। ପ୍ରତିବର୍ଷ ନ୍ୟୁ ମେକ୍ସିକୋରେ ଘଟିଥିବା 1947 ରୁଜୱେଲ ଘଟଣାର ପ୍ରସିଦ୍ଧ ହେତୁ ଏହି ତାରିଖରେ UFO ଦିବସ ପାଳନ କରାଯାଏ। ଏହି ଦିନରେ ସାରା ବିଶ୍ୱର ଲୋକମାନେ ବିଶ୍ୱ UFO ରିପୋର୍ଟ ବିଷୟରେ ଆଲୋଚନା କରନ୍ତି। ଅନେକ କାହାଣୀ କହିବା, ଖବର ବାଣ୍ଟିବାକୁ ଏବଂ ଅଜଣା ଉଡ଼ନ୍ତା ବସ୍ତୁ କ'ଣ ହୋଇପାରେ ସେହି ବିଷୟରେ ଚିନ୍ତା କରିବାକୁ ପସନ୍ଦ କରନ୍ତି। ଯୁକ୍ତରାଷ୍ଟ୍ର ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଦିନଟି ସ୍ୱତନ୍ତ୍ର ଭାବରେ ଦେଖାଯାଏ, କାରଣ ଏହା ଇତିହାସ, ଲୋକପ୍ରିୟ ସଂସ୍କୃତି ଓ ଲୋକମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜାଣିନଥିବା କଥାଗୁଡ଼ିକ ବିଷୟରେ ଆଲୋଚନାକୁ ଏକତ୍ରିତ କରେ। କିଛି ପ୍ରଶଂସକ June 24 ତାରିଖକୁ ମଧ୍ୟ ଏହି ଦିବସ ଭାବେ ମନେ ରଖନ୍ତି। 1947 ମସିହାରେ କେନେଥ୍ ଆର୍ନଲ୍ଡ ମାଉଣ୍ଟ ରେନିୟର ନିକଟରେ ଯାହା ଦେଖିଥିଲେ ସେଥିପାଇଁ ସେହି ତାରିଖ ଗୁରୁତ୍ୱପୂର୍ଣ୍ଣ। ତଥାପି ଯୁକ୍ତରାଷ୍ଟ୍ରରେ ଅଧିକାଂଶ ଲୋକ July 2 ତାରିଖକୁ ବିଶ୍ୱ UFO ଇଭେଣ୍ଟ ପାଇଁ ମୁଖ୍ୟ ସମୟ ଭାବରେ ପାଳନ କରନ୍ତି। ଏହି ତାରିଖଟି ଏକ ବାର୍ଷିକ UFO ମହୋତ୍ସବ ଅନୁଭବ ଆଣିଥାଏ ଏବଂ ନୂତନ ଏବଂ ଫେରି ଆସୁଥିବା ପରିଦର୍ଶକମାନଙ୍କୁ ଆକର୍ଷିତ କରିଥାଏ, ଯେଉଁମାନେ UFO ସବୁକିଛି ଉପଭୋଗ କରନ୍ତି। ବିଶ୍ୱ UFO ଦିବସର କାହାଣୀ 1947 ମସିହାରେ ଘଟିଥିବା କିଛି ବଡ଼ ଘଟଣା ସହିତ ଆରମ୍ଭ ହୋଇଥିଲା। ଏହି ମୁହୂର୍ତ୍ତଗୁଡ଼ିକ ଆଜି ଆମେ ଅଜଣା ଉଡ଼ନ୍ତା ବସ୍ତୁ ବିଷୟରେ କହିବାର ପଦ୍ଧତିକୁ ବଦଳାଇ ଦେଇଥିଲା। ଏକ ଗୁରୁତ୍ୱପୂର୍ଣ୍ଣ ତାରିଖ ଥିଲା June 24। ସେହିଦିନ ପାଇଲଟ୍ କେନେଥ୍ ଆର୍ନଲ୍ଡ କହିଥିଲେ ଯେ ସେ ମାଉଣ୍ଟ ରେନିୟର ନିକଟରେ 9 ଚମକଦାର ବସ୍ତୁ ଉଡ଼ୁଥିବାର ଦେଖିଥିଲେ। ଏହାପରେ ସମ୍ପାଦ କାହାଣୀଗୁଡ଼ିକ ପ୍ରଥମ ଥର ପାଇଁ ଉଡ଼ନ୍ତା ତସଲା ଶବ୍ଦଟି ମଧ୍ୟ ବ୍ୟବହାର କରିଥିଲେ। କିଛି ସମୟ ପରେ ନ୍ୟୁ ମେକ୍ସିକୋରେ ରୁଜୱେଲ ଘଟଣା ଆହୁରି ଅଧିକ ଲୋକଙ୍କୁ UFO ବିଷୟରେ କଥାବାର୍ତ୍ତା ଏବଂ ଅନୁମାନ କରିବାକୁ ବାଧ୍ୟ କଲା। ଏହି ଦୁଇଟି ଜିନିଷ ଶୀଘ୍ର ବିଶ୍ୱ UFO ଦିବସ କିପରି ଆରମ୍ଭ ହେଲା ତାହାର ଏକ ବଡ଼ ଅଂଶ ହୋଇଗଲା। ପ୍ରଥମ ବିଶ୍ୱ UFO ଦିବସ 2010 ପ୍ରାରମ୍ଭରେ ଆରମ୍ଭ ହୋଇଥିଲା। ଲୋକମାନେ ଆକାଶରେ ଦେଖିଥିବା ଅବ୍ୟକ୍ତ ଜିନିଷ ବିଷୟରେ କଥାବାର୍ତ୍ତା କରିବାକୁ ପସନ୍ଦ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ ଚାହୁଁଥିଲେ। ସମୟ ବିତିବା ସହିତ ଅଧିକ ଲୋକ ଆଗ୍ରହୀ ହେଲେ ଏବଂ ବିଶ୍ୱ UFO ଦିବସ ଏକ ଜଣାଶୁଣା ଘଟଣା ହୋଇଗଲା। ଏହା UFOରେ ବିଶ୍ୱାସ କରୁଥିବା ଏବଂ ନ କରୁଥିବା ଉଭୟଙ୍କୁ ଏକାଠି କରିଦେଲା। ଅଜଣା ଅସାମାନ୍ୟ ଘଟଣା ଏବଂ UFO ଦେଖିବା ପ୍ରତି ଲୋକଙ୍କୁ ଆଗ୍ରହୀ କରିବାରେ ଗଣମାଧ୍ୟମର ଏକ ବଡ଼ ଭୂମିକା ରହିଛି। ବିଶ୍ୱ UFO ଦିବସରେ ଅନେକ ଧାରାବାହିକ, ଚଳଚ୍ଚିତ୍ର ଏବଂ ଖବର ଦେଖିବାକୁ ଫେରିଆସନ୍ତି, ଯାହା ଅଦ୍ଭୁତ ଦାବି କରେ। ସରକାର ଲୁଚାଇ ରଖିଥିବା ଜିନିଷ ଏବଂ ବାହ୍ୟ ମହାକାଶରେ ଜୀବନ ଥାଇପାରେ ବୋଲି ଧାରଣା ବିଷୟରେ ଆଲୋଚନା କରେ। କିଛି ଶୋ ରହସ୍ୟ ଉପରେ ଧ୍ୟାନ ଦିଏ ଏବଂ କିଛି ଚାହାନ୍ତି ଯେ ଲୋକମାନେ ଜିନିଷଗୁଡ଼ିକୁ ସନ୍ଦେହ ସହିତ ଦେଖନ୍ତୁ। ଅଧିକାଂଶ ସୂଚନା ବହୁ ଗମ୍ଭୀର ଡକ୍ୟୁମେଣ୍ଟ୍ରି ବଦଳରେ ପ୍ରସିଦ୍ଧ ଶୋ ଏବଂ ବଡ଼ ବଡ଼ ବିଜ୍ଞାନ କାଳ୍ପନିକ ହିଟ୍ ଫିଲ୍ମଗୁଡ଼ିକୁ ଯାଇଥାଏ। ତଥାପି ଗଣମାଧ୍ୟମର ପସନ୍ଦଗୁଡ଼ିକ ପ୍ରକୃତରେ ବାହ୍ୟ ମହାକାଶ, UFO ଦେଖିବା ଏବଂ ବ୍ୟାଖ୍ୟା କରାଯାଇନଥିବା ଘଟଣାଗୁଡ଼ିକ ବିଷୟରେ ଲୋକଙ୍କ ଚିନ୍ତାଧାରା ଆକାର ଦେବାରେ ସାହାଯ୍ୟ କରେ। ଏହି ଶୋ ଏବଂ ଚଳଚ୍ଚିତ୍ରଗୁଡ଼ିକ ପ୍ରାୟତଃ ଏହି ବିଷୟ ସହିତ ଲିଙ୍କ୍ ହୋଇଥାଏ। ଦି ଏକ୍ସ ଫାଇଲ୍ସ, ରେସିଡେଣ୍ଟ ଏଲିୟନ୍, ଷ୍ଟାର ଟ୍ରେକ୍, ବିସ୍ତାର, ଏଗୁଡ଼ିକ ସବୁ ଡକ୍ୟୁମେଣ୍ଟ୍ରି ନୁହେଁ, କିନ୍ତୁ ଏଗୁଡ଼ିକର ଲୋକଙ୍କ ଉପରେ ପ୍ରବଳ ପ୍ରଭାବ ପଡ଼ିଥାଏ ଏବଂ ଏଗୁଡ଼ିକ ପ୍ରତ୍ୟେକ ନୂତନ ଗୋଷ୍ଠୀ ପାଇଁ ଅଜଣା ଅସାଧାରଣ ଘଟଣା ବିଷୟରେ ଆଲୋଚନା ଜାରି ରଖେ ଯେଉଁମାନେ ଏଥିରେ ପ୍ରବେଶ କରନ୍ତି। ଶ୍ରୋତାବନ୍ଧୁ, ଏହା ଥିଲା UFO ଦିବସ ବାବଦରେ କିଛି ତଥ୍ୟ। ଆସନ୍ତୁ ଏତିକି ମଧ୍ୟରେ ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

ଏହି ସୁନ୍ଦର ଗୀତର ତାଳେ ଝୁମି ଝୁମି ଆମେ ପହଞ୍ଚି ଯାଇଛେ ଆମ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ। ହଁ ଶ୍ରୋତା ବନ୍ଧୁ, ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ସାରା ଦେଶରେ ବନ ମହୋତ୍ସବ ପାଳନ କରାଯାଏ। ବନ ଅର୍ଥ ଜଙ୍ଗଲ ଏବଂ ମହୋତ୍ସବ ଅର୍ଥ ଉତ୍ସବ, ଅର୍ଥାତ୍ ପ୍ରକୃତି, ବୃକ୍ଷ ଓ ପରିବେଶର ସୁରକ୍ଷା ପାଇଁ ଏହା ଏକ ଜନସଚେତନତାର ଉତ୍ସବ। ଏହି ଉତ୍ସବ କେବଳ ଗଛ ଲଗାଇବାରେ ସୀମିତ ନୁହେଁ, ବରଂ ବୃକ୍ଷ ସଂରକ୍ଷଣର ସଂକଳ୍ପ ନେବାର ଏକ ଅଭିଯାନ। ବନ ମହୋତ୍ସବର ଇତିହାସ ସ୍ୱାଧୀନତା ପରବର୍ତ୍ତୀ ଭାରତ ସହ ଜଡ଼ିତ। 1950 ମସିହାରେ ତତ୍କାଳୀନ କେନ୍ଦ୍ର କୃଷି ଓ ଖାଦ୍ୟ ମନ୍ତ୍ରୀ KM ମୁନ୍ସି ସାଧାରଣ ଲୋକଙ୍କ ମଧ୍ୟରେ ବୃକ୍ଷାରୋପଣ ଓ ବନ ସଂରକ୍ଷଣ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବନ ମହୋତ୍ସବର ଶୁଭାରମ୍ଭ କରିଥିଲେ। ତେବେ ଏହାର ମୂଳ ଧାରଣା ଆହୁରି ପୁରୁଣା। 1947 ମସିହାରେ ଉଦ୍ଭିଦ ବିଜ୍ଞାନୀ MS ରାନ୍ଧାୱାଙ୍କ ପ୍ରୟାସରେ ପ୍ରଥମ ଜାତୀୟ ବୃକ୍ଷାରୋପଣ ସପ୍ତାହ ପାଳନ କରାଯାଇଥିଲା। ସେହି କାର୍ଯ୍ୟକ୍ରମରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମଧ୍ୟ ବୃକ୍ଷାରୋପଣ କରିଥିଲେ। ପରେ 1950 ମସିହାରେ ଏହାକୁ ଜାତୀୟ ସ୍ତରରେ ବନ ମହୋତ୍ସବ ନାମ ଦିଆଯାଇ ଜୁଲାଇ ମାସର ପ୍ରଥମ ସପ୍ତାହରେ ପାଳନ କରିବାର ପରମ୍ପରା ଆରମ୍ଭ ହେଲା। ବର୍ଷା ଋତୁରେ ଲଗାଯାଇଥିବା ଚାରା ଅଧିକ ସହଜରେ ବଞ୍ଚି ରହୁଥିବାରୁ ଏହି ସମୟକୁ ବାଛି ନିଆଯାଇଥିଲା। ସମୟ ସହିତ ବନ ମହୋତ୍ସବ ଏକ ବୃହତ୍ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରେ ସରକାରୀ ବିଭାଗ, ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ନାଗରିକଙ୍କ ସହଯୋଗରେ ଲକ୍ଷ ଲକ୍ଷ ଚାରାରୋପଣ କରାଯାଏ। ବୃକ୍ଷରୋପଣ ସହ ସେମିନାର ପ୍ରଦର୍ଶନୀ, ପରିବେଶ ସଚେତନତା ର୍ୟାଲି, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଭଳି ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ। ବର୍ତ୍ତମାନ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରତିବର୍ଷ ବନ ମହୋତ୍ସବ ଅବସରରେ ଦେଶବାସୀଙ୍କୁ ଅଧିକରୁ ଅଧିକ ବୃକ୍ଷାରୋପଣ କରିବା ଏବଂ ସେଗୁଡ଼ିକର ଯତ୍ନ ନେବା ପାଇଁ ଆହ୍ୱାନ କରନ୍ତି। ତାଙ୍କର ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ସେ ପ୍ରତ୍ୟେକ ନାଗରିକଙ୍କୁ ନିଜ ମାଆଙ୍କ ସାମ୍ନାରେ ଅତି କମ୍ରେ ଗୋଟିଏ ଗଛ ଲଗାଇବା ଓ ତାହାର ଯତ୍ନ ନେବାକୁ ପ୍ରେରଣା ଦେଇଛନ୍ତି।

ଜୁଲାଇ ମାସ ଏକ ତାରିଖରେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ମଧ୍ୟ ପାଳନ କରାଯାଉଛି। କ୍ରୀଡ଼ା ଜଗତରେ ଖେଳାଳି, ପ୍ରଶିକ୍ଷକ ଓ ପ୍ରଶଂସକଙ୍କ ଭଳି କ୍ରୀଡ଼ା ସାମ୍ବାଦିକମାନଙ୍କର ମଧ୍ୟ ଏକ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ କେବଳ ଖେଳର ସ୍କୋର କିମ୍ବା ଫଳାଫଳ ଜଣାଇ ନଥାନ୍ତି, ବରଂ ଜଣେ ଖେଳାଳିଙ୍କ ସଂଘର୍ଷ, ପରିଶ୍ରମ, ସଫଳତା ଓ ବିଫଳତାର କାହାଣୀକୁ ମଧ୍ୟ ସମାଜ ସାମ୍ନାକୁ ଆଣିଥାନ୍ତି। ସେମାନଙ୍କର ରିପୋର୍ଟ ଅନେକ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରିବା ସହିତ ଦେଶ ପାଇଁ ଖେଳିବାର ସ୍ୱପ୍ନ ମଧ୍ୟ ସୃଷ୍ଟି କରିଥାଏ। ବର୍ତ୍ତମାନ ସମୟରେ ବିଜ୍ଞାନ ଓ ପ୍ରଯୁକ୍ତି କ୍ରୀଡ଼ା ସାମ୍ବାଦିକତାକୁ ଅଧିକ ଦ୍ରୁତ, ନିର୍ଭୁଲ ଓ ଆକର୍ଷଣୀୟ କରିଛି। ହାଇ ଡେଫିନିସନ୍ କ୍ୟାମେରା, ସ୍ଲୋ ମୋସନ୍ ରିପ୍ଲେ, ଡ୍ରୋନ୍ କ୍ୟାମେରା, ସାଟେଲାଇଟ୍ ଯୋଗାଯୋଗ, ଡାଟା ଆନାଲିଟିକ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଇଣ୍ଟରନେଟ୍ ଭଳି ଆଧୁନିକ ବୈଜ୍ଞାନିକ ଉଦ୍ଭାବନ ଯୋଗୁଁ ବିଶ୍ୱର ଯେକୌଣସି ପ୍ରାନ୍ତରେ ହେଉଥିବା ଖେଳର ଖବର ମୁହୂର୍ତ୍ତକ ମଧ୍ୟରେ ଆମ ପାଖରେ ପହଞ୍ଚିଯାଉଛି। ଆଜି କ୍ରୀଡ଼ା ବିଶ୍ଳେଷଣର ବୈଜ୍ଞାନିକ ତଥ୍ୟ, ପରିସଂଖ୍ୟାନ ଓ ଗ୍ରାଫିକ୍ସର ବ୍ୟବହାର ଦର୍ଶକଙ୍କୁ ଖେଳକୁ ଅଧିକ ଭଲ ଭାବେ ବୁଝିବାରେ ସହାୟକ ହେଉଛି। ଶ୍ରୋତାବନ୍ଧୁ, ଏହି ଦିବସ ଆମକୁ ମନେ ପକାଇ ଦିଏ ଯେ ଖେଳ ପଡ଼ିଆରେ ଖେଳାଳିମାନେ ଯେପରି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତି, ସେହିପରି ପରଦା ପଛରେ ରହି କ୍ରୀଡ଼ା ସାମ୍ବାଦିକମାନେ ମଧ୍ୟ ନିରପେକ୍ଷ, ସଠିକ୍ ଓ ଦାୟିତ୍ୱବୋଧ ସହିତ ସମ୍ବାଦ ପରିବେଷଣ କରିଥାନ୍ତି। ସେମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ଆମେ କ୍ରୀଡ଼ା ଜଗତର ପ୍ରତ୍ୟେକ ମୁହୂର୍ତ୍ତ ସହିତ ଯୋଡ଼ି ହୋଇ ରହିପାରୁଛୁ। ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଅବସରରେ ସମସ୍ତ କ୍ରୀଡ଼ା ସାମ୍ବାଦିକ, କ୍ୟାମେରା ପର୍ସନ୍, ଫଟୋ ସାମ୍ବାଦିକ, ସମ୍ପାଦକ ଓ କ୍ରୀଡ଼ା ପ୍ରସାରଣ ସହିତ ଜଡ଼ିତ ସମସ୍ତଙ୍କୁ ଜଣାଉଛୁ ଆମର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମ। ଆଶା କରୁଛି ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

0: 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆକାଶବାଣୀ ଭବାନୀପାଟଣା ପ୍ରସ୍ତୁତ କରୁଛୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ରୂପରେଖ। ଆଜି ସନ୍ଧ୍ୟା 6:30ରେ ଶୁଣିବେ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ଶୁଣିପାରିବେ ରାତି 7:30ରେ। ରାତି 8:00ରେ ରହିଛି ସମବେତ କଣ୍ଠରେ ଦେଶବନ୍ଦନା। ପରିବେଷଣ କରିବେ ନୀଳଶୈଳ କଟକର କଳାକାରମାନେ। ହିନୀ ଭକ୍ତିଗୀତ ଶୁଣିବେ ରାତି 8:15ରେ। ଶିଳ୍ପୀମାନେ ହେଲେ ଦିଲୀପ କୁମାର ରୟ, ପୁରୁଷୋତ୍ତମ ଦାସ ଜଲୋଟା ଏବଂ ମାନା ଦେ। ସ୍ପୋର୍ଟସ୍ ଗାନ୍ ରାତି 8:30ରେ, ସ୍ପଟଲାଇଟ୍ 9:16ରେ ଏବଂ ଅଖିଳ ଭାରତୀୟ ଲୋକଗୀତ ଏବଂ ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମ ରାତି 10:00ରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30ରେ ଶୁଣିବେ ନାଟକ ଯାତ୍ରା, ରଚନା ଓ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ।

ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 6:30 ରହିଛି ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ସକାଳ 7:25 ଶୁଣିବେ ସ୍ୱଚ୍ଛତା ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ସକାଳ 7:30 ପ୍ରଚାର କରିବୁ ଶ୍ରୀରାମଚରିତ ମାନସ। 7:40 ରହିଛି ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର କଥା। ସକାଳ 7:45 ଶୁଣିବେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି। ସକାଳ 8:30 ରହିଛି ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ଶୁଣିବେ ରଥ ନିର୍ମାଣ ଐତିହ୍ୟ। ସକାଳ 8:45 ଶୁଣିପାରିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ସକାଳ 9 ସମୟରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 ରହିଛି କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12 ରହିଛି ଲୋକଗୀତ କ୍ରମରେ ଛତିଶଗଡ଼ି ଗୀତ। ପରିବେଷଣ କରିବେ ଶେଷଦେବ ସତନାମୀ ଏବଂ ସାଧୀ। ଦିନ 12:30 କେତୋଟି ସୁଗମ ସଙ୍ଗୀତ। ଦିନ 9:50 ରହିଛି ଚାଷର କଥା। 9:20 ଶୁଣିବେ ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଦିନ 2:45 ରହିଛି କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା।

0: ଆକାଶବାଣୀ ଭବାନୀ ପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ।

0: ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ ପ୍ରସାରଣ ଶୁଣିବେ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶୂୟନ୍ତାମ୍ ପ୍ରବାଚକ ଯତିନ ଶର୍ମା। आदौ मुख्य वार्ताः। प्रधानमन्त्री नरेन्द्र मोदी नवदिल्ल्यां जापान समकक्षेण प्रधानमन्त्रिणा सानेता काइची इत्यनया सह वार्षिक शिखरस्तरीयां मन्त्रणां विहितवान्। उभाभ्यामपि देशाभ्याम् आर्थिक सुरक्षा, ऊर्जा सुरक्षा, औषध, कृत्रिम बुद्धिमत्तादिषु क्षेत्रेषु अनेके सन्धयः हस्ताक्षरिताः।

ଅଞ୍ଚଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ବହୁତ ଅଛି, କିନ୍ତୁ ଆମେ ତାଙ୍କୁ ଲୋକଲୋଚନକୁ ଆଣିପାରୁନାହୁଁ ବା ସେମାନେ ସଠିକ୍ ମାର୍ଗରେ ଯାଇପାରୁନାହାନ୍ତି, ଯାହାଫଳରେ କି ଆମେ ଭଲ ଖେଳାଳି ପାଇପାରୁନୁ। କିନ୍ତୁ କେନ୍ଦ୍ର ସରକାରଙ୍କର ଖେଲୋ ଇଣ୍ଡିଆ ହଉ, ସ୍ଥାୟୀ ମାଧ୍ୟମରେ ହଉ, ଯୋଉ ଖେଳାଳିଙ୍କୁ ଚୟନ କରାଯାଉଛି ସେମାନେ ଆଜି ରାଜ୍ୟ ଦେଶ ତଥା ବିଦେଶରେ ଯାଇ ମଧ୍ୟ ଓଡ଼ିଶାର ନାଁ କୁହନ୍ତୁ ବା ବିଭିନ୍ନ ଷ୍ଟେଟର ନାଁ କୁହନ୍ତୁ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଦେଶର ବହୁ ଖେଳାଳି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ନାଁ କରିଛନ୍ତି ଏବଂ ଆଗକୁ ମଧ୍ୟ ଅନେକ ଖେଳାଳି ଏପରିକି 28 ଅଲମ୍ପିକରେ ମଧ୍ୟ ଏକାଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବହୁତ ଆଶା ରହିଛି ଯେ କିଭଳି ଭାବରେ ଅନେକ ଖେଳାଳି ସୃଷ୍ଟି କରି ଶାରୀରିକ ମାନସିକ ବୌଦ୍ଧିକ କ୍ଷେତ୍ରରେ କିଭଳି ଯୁବକମାନେ ନିଜକୁ ନିୟୋଜିତ କରିପାରିବେ ଏବଂ ଗୋଟେ ସୁସ୍ଥ ସମାଜ ଗଠନ କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପମାନେ ହାତକୁ ନେଉଛନ୍ତି। ଏମିତି ଦେଖିବାକୁ ଗଲେ ଏଇ 4-5 ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଯେଭଳି ଆପଣ ଜାଣିଥିବେ ନୀରଜ ଚୋପ୍ରା ଯିଏକି ଅଲମ୍ପିକରେ ଗୋଲ୍ଡ ମେଡାଲ୍ ହାସଲ କଲେ, ଇଏ ଆମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେଇକି ରହିବ। କେନ୍ଦ୍ରରେ ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦି ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଭେଟୁଛନ୍ତି ଏବଂ ତାଙ୍କର ଯୋଉ ଯଦି ମନୋବଳ ଦୃଢ଼ ରହିବ ସେମାନେ ଯେମିତି ଡରି ନଯିବେ ଅନ୍ୟ ଦେଶର ଖେଳାଳିମାନଙ୍କୁ ଦେଖିକି ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନେ ମନୋବଳ ଦୃଢ଼ କରୁଛନ୍ତି। ତାଙ୍କର ମନ୍ କି ବାତ୍ ଯାହା ତାଙ୍କ ମନରେ ଅଛି ସେ କଥା ମଧ୍ୟ ତାଙ୍କୁ ସ୍ପଷ୍ଟ ଭାବରେ ବୁଝାଉଛନ୍ତି। ତା ଫଳରେ ମଧ୍ୟ ଅନେକ ପ୍ରଭାବ ପଡୁଛି ଯୁବ ଖେଳାଳିମାନଙ୍କ ଉପରେ, ସେ ମଧ୍ୟ ଗୋଟେ ବୁଷ୍ଟ ନେଇକି ଭାରତ ବାହାରକୁ ଯାଉଛନ୍ତି ଏବଂ ସଫଳତା ପାଉଛନ୍ତି। ତେଣୁ ନରେନ୍ଦ୍ର ମୋଦି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ବହୁତ କିଛି କ୍ରୀଡ଼ା କ୍ଷେତ୍ରରେ ଖେଳାଳିଙ୍କୁ ଉତ୍ସାହ କରିବା ପାଇଁ ପୁରସ୍କାର ଠାରୁ ଆରମ୍ଭ କରି କ୍ୟାସ୍ ଇନ୍ସେଣ୍ଟିଭ ଠାରୁ ଆରମ୍ଭ କରି ମନୋବଳ ବଢାଇବା ପାଇଁ ଯେଉଁଭଳି ଭାବରେ ତାଙ୍କୁ ଗୋଟେ ଗେଟ୍ ଟୁଗେଦର କରି ବା ଏକାଠି ଗୋଟେ ତାଙ୍କୁ ସମନ୍ଵିତ କରାଯାଇ କିଭଳି ଭାବରେ ସେମାନେ ଭଲ ଖେଳିବେ ଏବଂ ଅନ୍ୟ ଦେଶର ଖେଳାଳିଙ୍କୁ ଦେଖି ଡରି ନଯିବେ ମନୋବଳ ବଢାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ତାଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

ଶୁଣୁଥିଲେ ଆଲୋଚନା ଉପାନ୍ତ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନା ଏ ସମ୍ପର୍କରେ ଆଲୋଚନା କରୁଥିଲେ କ୍ରୀଡ଼ା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: 110,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ବୃହତ୍ ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବକ୍ସାଇଟ୍ ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶାର ଏକ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏହି ସହଯୋଗିତା ତାର ଆଜି ସମ୍ପନ୍ନ କରାଯାଇଛି। ଓଡ଼ିଶା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବ୍ୟବସାୟର ଏକ ସବୁଠାରୁ ବଡ଼ ଇଏ ହେଉଛି ପ୍ରବେଶ ଦ୍ୱାର। ରାଜ୍ୟ ଇତିହାସରେ ଏହା ଏକ ବିରାଟ ପୁଞ୍ଜିନିବେଶ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ଏବଂ ସଂଗଠନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଲକ୍ଷ୍ମୀପୁରାଣ ଭକ୍ତଶ୍ରେଷ୍ଠ ସନ୍ଥ ବଳରାମ ଦାସଙ୍କ ସମାଜ ପାଇଁ ଏକ ମହତ ଦାନ। ସମ୍ମାନ ବିନା ସମୃଦ୍ଧି, ସମାନତା ବିନା ଉନ୍ନତି ଏବଂ ନାରୀର ନେତୃତ୍ୱ ବିନା ବିକାଶ ସମ୍ଭବ ନୁହେଁ। ରାଜ୍ୟ ସରକାର 1 କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବଳରାମ ଦାସଙ୍କ ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରାଯିବ। କରିଡରରେ ବଳରାମ ଦାସ ଓ ମା ଲକ୍ଷ୍ମୀଙ୍କ ଗବେଷଣା ଗ୍ୟାଲେରୀ ରହିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗୁରୁତ୍ୱାରୋପ କରିଛନ୍ତି। ଚିଠା ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ରବିବାର ଦିନ ପ୍ରକାଶ ପାଇବ। ଏହାପରେ କୌଣସି ପ୍ରକାର ଅଭିଯୋଗ ଥିଲେ ଅଗଷ୍ଟ 4 ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ। ଚିଠା ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହେଲେ ଫର୍ମ 6 ମାଧ୍ୟମରେ ନୂତନ ନାମ ସଂଯୋଗ, ଫର୍ମ 7 ଭୋଟର ତାଲିକାରୁ ନାମ ବାଦ ଓ ଫର୍ମ 8 ଯେକୌଣସି ପ୍ରକାର ସଂଶୋଧନ କରିହେବ। ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। 132 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଥିବା 32,309 ଆସନରେ 50 ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 53,901 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବହି ମୁଦ୍ରଣ ପ୍ରସ୍ତୁତି, ତ୍ରୁଟି ରହିଥିବା ବହିର ତର୍ଜମା ଏବଂ ବିଭିନ୍ନ ପୁସ୍ତକର ଅନୁଧ୍ୟାନ ଉପରେ ବୈଠକରେ ଆଲୋଚନା କରାଯାଇଛି। ନୂଆ ବହିର ମୁଦ୍ରଣ କାର୍ଯ୍ୟ ଓ ପାଠ୍ୟକ୍ରମ ସମ୍ପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ

0: ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଓସେପା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁ ରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ରଣପୁରର ଐତିହ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ଆଗାମୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି, ଯୋଜନାରେ ପ୍ରତିବର୍ଷ 125 ଦିନର କର୍ମନିଯୁକ୍ତି ଯୋଗାଇ ଦିଆଯିବ, ଫଳରେ ଶ୍ରମିକମାନେ ନିଶ୍ଚିତ କର୍ମନିଯୁକ୍ତି ପାଇବା ସହିତ ଅଧିକ ରୋଜଗାରକ୍ଷମ ହୋଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ। କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଯୋଗଦେଇ ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ରାଜଶିର୍କେ ଯୋଗଦେଇ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ କହିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଜିଲ୍ଲା ବନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଯୋଜନାର ଶୁଭାରମ୍ଭ କରି ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ କାମ ପାଇପାରିବେ ବୋଲି କହିଥିଲେ। ରାୟଗଡ଼ାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମାଲକାନଗିରି ଜିଲ୍ଲାରେ 2027 ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲ୍ଲାରେ ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନମାନଙ୍କୁ ଜନଗଣନାର ଜ୍ଞାନକୌଶଳ ଓ ଜଟିଳ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯାଇଛି। ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନା ପ୍ରଣୟନ ନିମନ୍ତେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ରେ ସଂଶୋଧନ ନେଇ 25 ମାମଲାର ସମାଧାନ ହୋଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରରେ ସଂଶୋଧନ କରାଯାଇ 25 ଜଣ ଆବେଦନକାରୀଙ୍କୁ ତହସିଲ ପକ୍ଷରୁ ଜମିପଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆଗାମୀ 2-3 ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଉପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ 7 ଦିନ ପର୍ଯ୍ୟନ୍ତ ପୁରା ରାଜ୍ୟରେ ବର୍ଷା ରହିବ, ବର୍ଷା ସହିତ ପ୍ରବଳ ବର୍ଷା।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ୍ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ, ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ଗ୍ରାମଗୁଡ଼ିକ

0: ଆତ୍ମନିର୍ଭରଶୀଳ ଏବଂ ବିକଶିତ ହେଲେ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରର ସ୍ୱପ୍ନ ସାକାର ହୋଇପାରିବ। ଗ୍ରାମାଞ୍ଚଳ ଶକ୍ତି ଚେତନା ଏବଂ ଜାତିର ଭାବନାକୁ ପ୍ରତିନିଧିତ୍ୱ କରିଥାଏ। ନୂଆଦିଲ୍ଲୀଠାରେ ଏହି ପ୍ରସଙ୍ଗ ଆଧାରିତ ଦୁଇଦିନିଆ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମଦେୟ ସେ ରାଷ୍ଟ୍ରଦେୟ ଦୃଷ୍ଟିକୋଣ ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ 29 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଅଂଶୀଦାରମାନେ ଭାଗ ନେଇଥିଲେ। ପ୍ରମୁଖ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ବିକାଶ ସମ୍ପର୍କରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଛି। ଭବିଷ୍ୟତ ଗ୍ରାମୀଣ ବିକାଶ ନେଇ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ଏକ ଜାତୀୟ ମଞ୍ଚ ପ୍ରଦାନ କରିଥିଲା। ଦେଶବ୍ୟାପୀ ଗ୍ରାମୀଣ ସମ୍ପ୍ରଦାୟର ସଫଳତା ପାଇଁ ବିକାଶର ଗତିକୁ ତ୍ୱରାନ୍ୱିତ କରିବା, ଶାସନର ସ୍ୱଚ୍ଛତାରେ ଉନ୍ନତି ଆଣିବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ସମ୍ମିଳନୀରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଗ୍ରାମଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ଏବଂ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବା ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି। ଏଥିପାଇଁ ଭିତ୍ତିଭୂମି ବିକାଶ ଏବଂ ଉନ୍ନତ ସାର୍ବଜନୀନ ସୁବିଧାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଉପରେ ଦେଶର ସାମଗ୍ରିକ ପ୍ରଗତି ନିର୍ଭର କରିଥାଏ। ଗ୍ରାମାଞ୍ଚଳରେ ଗ୍ରହଣ କରାଯାଉଥିବା ନିବେଶମୂଳକ ପଦକ୍ଷେପ ଦେଶର ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ଜାତୀୟ ସମୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ। ବିକଶିତ ଭାରତ VBG ରାମଜୀ ଯୋଜନା ଜୁଲାଇ 1 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଚଳିତ ବର୍ଷ ଏଥିପାଇଁ କେନ୍ଦ୍ର ସରକାର 95,682 କୋଟି ଟଙ୍କାର ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂତନ ଯୋଜନା ତଥା ଆଇନ କାର୍ଯ୍ୟକାରୀ କରିବା ନେଇ ସମସ୍ତ ପ୍ରକାର ପ୍ରକ୍ରିୟାଗତ ଔପଚାରିକତାକୁ ଇତିମଧ୍ୟରେ ସମ୍ପନ୍ନ କରାଯାଇଛି। ସମୟୋଚିତ ଅନୁପାଳନ ଏବଂ ସୁଗମ କାର୍ଯ୍ୟାନ୍ୱୟନକୁ ଏହି ଆଇନ ସହଜ କରିପାରିବ। ଦେଶବ୍ୟାପୀ ଗ୍ରାମୀଣ ପରିବାରଗୁଡ଼ିକ ବିନା ପ୍ରତିବନ୍ଧକରେ ଏହି ଯୋଜନାର ସୁଫଳ ପାଇପାରିବେ। ସମ୍ମିଳନୀ ଅବସରରେ ଲକ୍ଷ୍ୟପତି ଦିଦି ଡ୍ୟାସ୍ବୋର୍ଡ ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାଙ୍କ ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ ସି ଲିପ୍ସର ଉଦ୍ଘାଟନ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଲକ୍ଷ୍ୟପତି ଦିଦିଙ୍କ ସଂଖ୍ୟା 3 କୋଟିରୁ 6 କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ସାକାର କରିବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 10,00,000 କୋଟି ଟଙ୍କାର ବ୍ୟାଙ୍କ ସହ ସମନ୍ୱୟ ଆଧାରରେ ଏକ ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି। ମହିଳାଙ୍କର ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଏହା ସୁଦୃଢ଼ କରିବା ସହିତ ଉଦ୍ୟୋଗିକତାକୁ ପ୍ରୋତ୍ସାହନ ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବ। ଏଭଳି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳର ମହିଳା ଆର୍ଥିକ ଭାବେ ସ୍ୱାଧୀନ ହୋଇପାରିବା ସହିତ ଗ୍ରାମୀଣ ସମୃଦ୍ଧିରେ ସକ୍ରିୟ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସମ୍ମିଳନୀରେ ଗ୍ରାମୀଣ ବିକାଶ ସମ୍ବନ୍ଧିତ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏପରିକି ରାଜ୍ୟଗୁଡ଼ିକୁ ସେମାନଙ୍କର ଆର୍ଥିକ ଅଂଶ ସଠିକ୍ ସମୟରେ ପ୍ରଦାନ କରିବାକୁ ଆହ୍ୱାନ ଦିଆଯାଇଛି। ଏହାଦ୍ୱାରା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ଦେୟ ପ୍ରଦାନରେ ବିଳମ୍ବ ଘଟିବ ନାହିଁ। ଗ୍ରାମୀଣ ବିକାଶରେ ସଂଶ୍ଲିଷ୍ଟ ସରକାରୀ ଅଧିକାରୀଙ୍କ ବାରମ୍ବାର ସ୍ଥାନାନ୍ତର ବା ବଦଳି ଉପରେ ସମ୍ମିଳନୀରେ ଆଲୋଚନା ମଧ୍ୟ ହୋଇଛି। ଏହାଦ୍ୱାରା କାର୍ଯ୍ୟାନ୍ୱୟନରେ ନିରନ୍ତରତା ଏବଂ ଦାୟିତ୍ୱ ନିର୍ବାହ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତେଣୁ ପ୍ରମୁଖ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅତି କମ୍ରେ 2-3 ବର୍ଷ ପାଇଁ ସେହି ପଦବୀରେ ରଖିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସ୍ୱଚ୍ଛ ଶାସନ, ଦକ୍ଷତା ଏବଂ ସେବା ପ୍ରଦାନକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଦୃଢ଼ ଅଡିଟ୍ ବ୍ୟବସ୍ଥା ଉପରେ ମତ ବିନିମୟ ହୋଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ ବ୍ୟବସ୍ଥାର ବ୍ୟବହାର ପାଇଁ ଆହ୍ୱାନ ଦିଆଯାଇଛି। ସମ୍ମିଳନୀ ଅବସରରେ ଗ୍ରାମୀଣ ଆଭ୍ୟନ୍ତରୀଣ ଅଡିଟ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି। ଏଭଳି ସମନ୍ୱିତ ପଦକ୍ଷେପ ଗ୍ରାମୀଣ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିପାରିବ। ପରିଶେଷରେ ଏତିକି କୁହାଯାଇପାରେ, ଗ୍ରାମୀଣ ଭାରତ ଉନ୍ନତି ଦ୍ୱାରା ହିଁ ଦେଶର ବିକାଶ ସମ୍ଭବପର ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଗ୍ରାମଦ୍ୱୟ ସେ ରାଷ୍ଟ୍ରଦେ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।

0: କରାଯିବା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ଆଉ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦସ୍ୟମାନେ ଏହି କାମ କରିବେ। ଏଥିଲାଗି ପୂର୍ତ୍ତ ବିଭାଗ ତରଫୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ASIK ଚିଠି ଜରିଏ ଜଣାଇ ଦିଆଯାଇଛି। ଫି ବଛର ରଥଯାତ୍ରା ବେଲ୍କେ ଗର୍ଭଗୃହ ଖାଲି ରହିଥିବାରୁ ତାର ଜରୁରୀ ମରାମତି ଲାଗି ଯାଞ୍ଚ କରାଯାଏସି। ତାର ଉତ୍ତରୁ ପର୍ଯ୍ୟବେକ୍ଷଣକେ ନେଇକରି ଗୋଟେ ବୈଠକ ହେବାର ସହିତ କମିଟିର ସୁପାରିଶ ଆଧାରଥି ନୀଳାଦ୍ରି ବିଜେ ଆଘୁନୁ ଜରୁରୀ ମରାମତି କାମ ପୁରା କରାଯିବା। ସିଆଡ଼େ ରଥ ଖଳାଥି ତିନି ରଥ ତିଆରି କାମ ଜାରି ରହିଛି। ବେଢ଼ା ତିଆରି କାମ ଶେଷ ହେଇଥିବାର ବେଳେ ସେ ତାକେ ରଥଥି ଲଗାଯିବା। ରଥର କଳସ ବେଦୀ ସିଂହାସନ କାମ ହଂସପଟା କନ୍ୟାପଟା ଠେକେରା ବାଡ଼ ବୁଲାଯିବା ଆଉ ମଣ୍ଡଳୀ କାମ ବାକି ରହିଛି। ତିନି ରଥଥି ଚିତ୍ରକର ସେବକମାନେ ରଙ୍ଗ ଦେବାର କାମ କରୁଛନ୍। ଦର୍ଜୀ ସେବକ କପଡ଼ା କାମର ଅନୁକୂଳ କରିଛନ୍ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ରାଇଜେ ଚଲତି ଆର୍ଥିକ ବଛରର ପହିଲା ଖେପ ପୋଷଣ ଅଭିଯାନ ଓଜନ ଉତ୍ସବ ମୂଲ ହେଇଛି। ସବୁ ଅଙ୍ଗନବାଡ଼ି କେନ୍ଦ୍ରନ ଭିନ୍ ଭିନ୍ ସହଯୋଗୀ ବିଭାଗର ସହ ଭାଗିତା ଥି ଇତାର ଆୟୋଜନ କରାଯାଉଛି। ଜନମନୁ ଛଅ ବଛର ତକ ସବୁ ଛୁଆମାନଙ୍କର ମା ବାପା ଆଉ ଯତ୍ନ ନେଉଥିବାର ଲୋକକୁ ପାଖର ଅଙ୍ଗନବାଡ଼ି କେନ୍ଦ୍ରନ ନିଜର ଛୁଆର ଓଜନ ଆଉ ଉଚ୍ଚତା ମାପ କରବାରକେ ବିଭାଗ ତରଫୁ ଅନୁରୋଧ କରାଯାଇଛି। ଉତ୍ସବଥି ଛୁଆମାନଙ୍କର ପୋଷଣ ସ୍ଥିତି ଚିହ୍ନଟ ଉତ୍ତରୁ ଦରକାରୀ ଚିକିତ୍ସା ଆଉ ଗୋଷ୍ଠୀ ସ୍ତରଥି ଯତ୍ନ ନିଆଯିବା। ବାଦ ପଡ଼ିଯାଇଥିବାର କି ଅପହଞ୍ଚ ଆଉ ଦୁର୍ଗମ ଇଲାକାନ ଛୁଆମାନଙ୍କର 100% ଓଜନ ଆଉ ଉଚ୍ଚତା ମାପବାରକେ ସୁନିଶ୍ଚିତ କରାଯିବାରକେ ଏଥି ଲକ୍ଷ୍ୟ ରଖାଯାଇଛି। ପୋଷଣ ଅଭିଯାନ ଗଲାକାଲିଠାନୁ ମୂଲ ହେଇଥିବାର ବେଳେ ଇଟା ଆଇବା 25 ତାରିଖ ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷା ବଛର ଲାଗି ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଲ ଆଜି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ତରଫୁ ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଏ ନିଜର ଫଳାଫଳ ଦେଖିପାରିବେ। ଏ ବଛର 50 ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏଥିଲାଗି 58,613 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାର ବେଳେ 53,905 ଜଣ ପରୀକ୍ଷା ଦେଇଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନଥି ଥିବାର 132 ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ନାତକୋତ୍ତର ଲାଗି 32,309 ସିଟ୍ ରହିଛି। ସାଧାରଣ PG ପ୍ରବେଶିକା ପରୀକ୍ଷା ଆଧାରଥି ଏସବୁ ସିଟ୍ ଲାଗି ନାଁ ଲେଖା ହେବା। ଆଡମିସନ ବାବଦ ସମୀୟା ସୂଚି ଖୁବ୍ ଜଲ୍ଦି ସାମ୍ସ ପୋର୍ଟାଲଥି ମିଳିବା ବୋଲି ବିଭାଗ ତରଫୁ କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଇଷ୍ଠାନୁ ମୂଲ ହେଇଛି। ପରୀକ୍ଷା ଆଇବା 10 ତାରିଖ ତକ ଚାଲବା। 251 କେନ୍ଦ୍ରନ ଏ ଦୁଇ ପରୀକ୍ଷା ହେଉଛି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟନ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ହୋଇଯାଇଛି। ପର୍ଯ୍ୟଟନ ବିଭାଗ ତରଫୁ ହୋଇଥିବାର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ଲକ୍ଷ୍ମୀ ପୁରାଣର ସାହିତ୍ୟିକ ସାଂସ୍କୃତିକ ଆଉ ସାମାଜିକ ମହତ୍ତ୍ୱ ବାବଦେ ଆଲୋଚନା କରିଛନ୍। ନାରୀ ସଶକ୍ତିକରଣ ଆଉ ସାମାଜିକ ସମାନତାର ବାର୍ତ୍ତା ବାବଦେ ବିଶିଷ୍ଟ ଗବେଷକ ଆଉ ବକ୍ତାମାନେ ମତ ରଖିଛନ୍। କାର୍ଯ୍ୟକ୍ରମଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିଲ ଉପସ୍ଥିତ ଥିଲେ। ଖେଲର ରୋମାଞ୍ଚକ ଦୁନିଆକେ ଲୁକର ସାମ୍ନାକେ ଆନୁଥିବାର ପେଶାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଟି ଆଜି ପାଳନ ହେଉଛେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନର 70 ବର୍ଷ ପୂର୍ତ୍ତି ଅବସରରେ 1994 ଜୁଲାଇ 2 ଦିନ ପହିଲା କରି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଇଥିଲା। କ୍ରୀଡ଼ା ସାମ୍ବାଦିକତାର ଇତିହାସକେ 1800 ମୂଲ ହୋଇଥିଲା। 1920 ବେଲ୍କେ ଇଟା ପୂର୍ଣ୍ଣାଙ୍ଗ ଭାବେ ବିକଶିତ ହେବାର ମୂଲ କରିଥିଲା। କ୍ରୀଡ଼ା ସାମ୍ବାଦିକତା ଇହାଛିନିର ସମ୍ୟାଥି ସାମ୍ବାଦିକତା ପେସାର ଗୋଟେ ପ୍ରମୁଖ ଲୋକପ୍ରିୟ ଅଂଶ ହେଇଛି। ମନୁଷ ଜୀବନଥି ଖେଲର ପ୍ରାସଙ୍ଗିକତାକେ ଆଉ ଦରକାରକେ ଲୋକଲୋଚନକେ ଆନବାରଥି କ୍ରୀଡ଼ା ସାମ୍ବାଦିକମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଏ ବଛର ଏ ଦିବସର ବାର୍ତ୍ତା ହେଉଛେ ନିରପେକ୍ଷ ପ୍ରତିଯୋଗିତା ସଚ୍ଚୋଟତା ଏବଂ ପ୍ରଭାରୀ ଖବର ସଂଗ୍ରହ। ଇ ବାବଦେ କ୍ରୀଡ଼ା ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର ତାଙ୍କର ପ୍ରତିକ୍ରିୟା ଥି କହିଛନ୍।
1: ଦେଖୁନ ଆଗରୁ ସାମ୍ବାଦିକ ମାନଙ୍କର ଏନ୍ତା କ୍ଲାସିଫିକେସନ ନାଇଁଥାଇ, ପ୍ରାୟ ସାମ୍ବାଦିକ କହିଲେ ସବୁ ପ୍ରକାରର ସାମ୍ବାଦିକତା କରୁଥିଲା ଜଣେ ସାମ୍ବାଦିକ, କିନ୍ତୁ ସମୟକ୍ରମେ ସବୁ ବିଭାଗ ଅନୁଯାୟୀ ଅଲଗା ଅଲଗା ହେଲା, ଆଉ ସେଇ କ୍ରମରେ କ୍ରୀଡ଼ା ସାମ୍ବାଦିକ ଗୋଟେ ସ୍ୱତନ୍ତ୍ର ବିଭାଗ ହେଲା। ଆମର ସବୁ ଖବରକାଗଜ ସବୁ ଟେଲିଭିଜନ ମାନଙ୍କରେ ସ୍ୱତନ୍ତ୍ର କ୍ରୀଡ଼ା ସାମ୍ବାଦିକ ମାନେ ରହିଲେ, ଯେଉଁମାନେ କି ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ଖେଳାଳି ମାନଙ୍କର କ୍ୟାରିୟର ଆଉ ତାଙ୍କର ପ୍ରୋଫାଇଲ କେ କଭର କହିଲେ। ଆମର ଓଡ଼ିଶା ନ ବି ଏବେ କ୍ରୀଡ଼ା ସାମ୍ବାଦିକ ମାନଙ୍କର ବହୁତ ଗୁଡିଏ ସଂଖ୍ୟା ହେଲାନ, ଆଉ ଓଡ଼ିଶାରେ ବି କ୍ରୀଡ଼ା ସାମ୍ବାଦିକ ସଂଘ ଅଛେ। ଆଜି କ୍ରୀଡ଼ା ସାମ୍ବାଦିକତା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ।

ଢେଙ୍କାନାଳ ନଥିବାର ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି 2026-27 ଶିକ୍ଷା ବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବାକାଲି ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ପରିସରନ ସ୍ପଟ୍ ଆଡମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବର ଥି ଯୋଗାଯୋଗ କରିପାରିବେ। ପାଣିପାଗ, ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବାର ଦକ୍ଷିଣ ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇଟା ଘନୀଭୂତ ହୋଇକରି ଆଇବା କାଲି ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି। ଇତାର ପ୍ରଭାବତି ଆଇବା 7 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସୁଲଡ଼ା ଜିଲ୍ଲାକେ ସତର୍କ କରାଯାଇଛି। ଶେଷ ମୁଖିଆ ଖବର ଫେରଗାଏ। ରାଇଜେ ବୃହତ ଆଲୁମିନିୟମ ପ୍ରକଳ୍ପ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତି ସ୍ୱାକ୍ଷରିତ ହେଲା 1,20,000 କୋଟି ଟଙ୍କାର ବୁଝାମଣା ପତ୍ର। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଲାଗି ମୂଲ ହେଲା ନାମାଙ୍କନ ପ୍ରକ୍ରିୟା। ସ୍ନାତକୋତ୍ତର ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜି ବାହାରିଲା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଫଲ। ଆଉର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବା ଲାଗି ପୁରୀ ନ ହେଲା ସମନ୍ୱୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱ କହିଲେ ବିହାର ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମ୍ନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର ଦୁଇ ଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ।

0: ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଆଜି ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନର ଗବେଷଣାଲବ୍ଧ ଜ୍ଞାନ ଏବଂ ନିବେଶ ଭାରତର ଗତି ଓ ଆକାର ସହିତ ସାମିଲ ହେଲେ ଏହାର ସୁଫଳ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଥାଏ। ଉଭୟ ଦେଶ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦି କହିଛନ୍ତି। ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ଆର୍ଥିକ ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହା ଭବିଷ୍ୟତ ସହଭାଗିତାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି।
1: ଭାରତ ଜାପାନ ସକ୍ସେସ ଷ୍ଟୋରୀ କା ଭାଗ ବନ୍ନେ ପର ହାର୍ଦ୍ଦିକ ବଧାଇ ଦେତା ହୁଁ। ଫ୍ରେଣ୍ଡ୍ ଭାରତ ଜାପାନ ସମ୍ବନ୍ଧ ବାକି ବହୁତ ସ୍ପେଶାଲ ହେ। ହମାରି ଇକୋନୋମିକ ପାର୍ଟନରସିପ କି ସଫଳତା କେ କଇ ଉଜ୍ଜଳ ଉଦାହରଣ ହେ। ଅଭି ଅଭି ହମନେ ହରିୟାଣା କେ ଖରଖୋଦା ମେ ମାରୁତି ସୁଜୁକି କେ ନୟେ ପ୍ଲାଣ୍ଟ କା ଉଦ୍ଘାଟନ କିୟା। ଜବ ଜାପାନ କି ଏକ୍ସପର୍ଟିଜ ଔର ଇନଭେଷ୍ଟମେଣ୍ଟ ଭାରତ କେ ସ୍ପିଡ ଔର ସ୍କେଲ କେ ସାଥ ଜୁଡତୀ ହେ ତୋ ପୁରି ଦୁନିଆ କୋ ଫାଇଦା ହୋତା ହେ।
0: ଶ୍ରୀ ମୋଦି କହିଛନ୍ତି ବିଶ୍ୱସ୍ତରରେ ଭାରତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.7% ରହିଥିଲା। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପରିବର୍ତ୍ତନର ଗତିଶୀଳତାକୁ ଅଧିକ ତ୍ୱରାନ୍ୱିତ କରିଛି। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ହୋଇଥିବା ସଂସ୍କାରମୂଳକ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ସହଯୋଗର ବିଭିନ୍ନ କ୍ଷେତ୍ର ମଧ୍ୟରେ ଶକ୍ତି ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। G7 ଶିଖର ସମ୍ମିଳନୀ ଅବସରରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ମୁକ୍ତ ଏବଂ ସ୍ୱଚ୍ଛ ଶକ୍ତି ବାଣିଜ୍ୟକୁ ସୁନିଶ୍ଚିତ କରିବା, ରଣନୈତିକ ଶକ୍ତି ଭଣ୍ଡାର ପ୍ରସ୍ତୁତ କରିବା ଏବଂ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାପାନ 3ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉଭୟ ନେତା ମିଳିତ ଭାବେ ହରିୟାଣାର ଖାରଖୋଡ଼ାଠାରେ ମାରୁତି ସୁଜୁକିର ଚତୁର୍ଥ ଯାନବାହନ ଉତ୍ପାଦନ ପ୍ଲାଣ୍ଟକୁ ଉଦ୍ଘାଟନ କରିଥିଲେ। ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ବିଶ୍ୱାସ ଆଧାରିତ ସମ୍ପର୍କ ଆଜିର ଆଲୋଚନାରେ ପରିଭାଷିତ ହୋଇଥିଲା। ଶକ୍ତି ସୁରକ୍ଷା ଏବଂ ଦୃଢ଼ ଅର୍ଥନୀତି କ୍ଷେତ୍ରରେ ଆଜିର ଆଲୋଚନା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ବୋଲି ସେ ସୂଚନା ଦେଇଛନ୍ତି। ଗତବର୍ଷର ବାର୍ଷିକ ସମ୍ମିଳନୀ ପରଠାରୁ 120ରୁ ଅଧିକ ଦ୍ୱିପାକ୍ଷିକ B2B ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। କେତୋଟି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ସେଥିମଧ୍ୟରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜନପୁର ରହିଛି। ଆସନ୍ତା 30 ତାରିଖରେ ଏହି ଆସନଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବା ସହ ଆସନ୍ତା ମାସ 3 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ବାଙ୍କିପୁର ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଇସ୍ତଫା ପ୍ରଦାନ କରିବା ପରେ ଖାଲି ପଡ଼ିଛି। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀ ଅଯୋଗ୍ୟ ଘୋଷଣା ହେତୁ ମଧ୍ୟପ୍ରଦେଶର ଦାତିଆ ଆସନ ଖାଲି ରହିଥିବା ବେଳେ ବିଜେପିର ଯୋଗେଶ ଭାଇ ନାରାୟଣ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଗୁଜରାଟର ମଞ୍ଜନପୁର ଆସନ ଖାଲି ରହିଛି। ଦେଶର ରିଫାଇନାରୀ ଦକ୍ଷତା ଦ୍ରୁତଗତିରେ ବିସ୍ତାର ଲାଭ କରୁଛି ବୋଲି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି ଆଗାମୀ 6ରୁ 12 ମାସ ମଧ୍ୟରେ ଦେଶର ରିଫାଇନାରୀ କ୍ଷେତ୍ରରେ ବାର୍ଷିକ 300 ନିୟୁତ ଟନ୍ ବୃଦ୍ଧି ଘଟିବ। 10 ବର୍ଷର ଅବଧି ପରେ ଦେଶରେ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପ୍ରତିଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟି

0: ଆହ୍ୱାନ ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବିକାଶ ସହିତ ନିରନ୍ତରତାକୁ ସନ୍ତୁଳିତ କରୁଥିବା ନୀତି ମାଧ୍ୟମରେ ସରକାର ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ବୈଦ୍ୟୁତିକ କ୍ଷେତ୍ରରେ ପରିବର୍ତ୍ତନ ଆଧାରିତ ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଯାଦବ ଏହା କହିଛନ୍ତି। ପରିବେଶ ଏବଂ ଅର୍ଥନୀତିକୁ ସମନ୍ୱିତ ଭାବେ ଗତିଶୀଳ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସରକାରଙ୍କ ଏଭଳି ପଦକ୍ଷେପ ପ୍ରତିଫଳନ କରୁଛି। ଦେଶରେ ଜଙ୍ଗଲ କ୍ଷେତ୍ର ଇତିମଧ୍ୟରେ ବ୍ୟାପକ ହୋଇଛି। 2014 ମସିହାରେ 7,1,673 ବର୍ଗ କିଲୋମିଟର ଜଙ୍ଗଲ ଥିବାବେଳେ ଏବେ ଏହା 7,15,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆସନ୍ତାକାଲି ଇରାନ ଗସ୍ତରେ ଯିବେ। ଗସ୍ତ ଅବସରରେ ସେମାନେ ସେଠାକାର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୁଲ୍ଲା ସୟଦ ଅଲ୍ଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଦୁଇ ନେତାଙ୍କର ଅନ୍ତିମ ସଂସ୍କାରରେ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ବାର ଆକ୍ରମଣ ନେଇ ମୃତ୍ୟୁ ସଂଖ୍ୟା 17 ବୃଦ୍ଧି ପାଇଛି। 90 ଜଣ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର 30 ସ୍ଥାନରେ ବିଶେଷ କରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି ରୁଷ୍ଙ୍କ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40-ଦିନିଆ ବ୍ଲିଚ୍ ବୋଲି ବର୍ଣ୍ଣନା କରିଥିଲେ। ରୁଷ୍ର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ 5-18 ବର୍ଷ ବୟସ୍କ ପିଲାଙ୍କୁ ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ଲାଇନ୍ ପୋର୍ଟାଲ awards.gov.in ମାଧ୍ୟମରେ ଆବେଦନ କରାଯାଇପାରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍ପରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଏବଂ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳେ ଭାଙ୍କଭୋର୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆଲଜେରିଆ ପରସ୍ପରକୁ ଭେଟିବେ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଲଣ୍ଡନ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଶିଳ୍ପାୟନ ଓ ଖଣି କ୍ଷେତ୍ରର ବିକାଶରେ ବିସ୍ଥାପିତ ପରିବାରଙ୍କ ତ୍ୟାଗ ଓ ଅବଦାନ ଅତୁଳନୀୟ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବେଦାନ୍ତର ପ୍ରସ୍ତାବିତ

0: ଉଡ଼ାଲୋଇ କୋଇଲା ବ୍ଲକ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ବଞ୍ଜାରୀ ଗ୍ରାମ ଗସ୍ତ ଅବସରରେ ସେ କହିଥିଲେ ସ୍ଥାନୀୟ ଲୋକଙ୍କ ସହମତି ବିନା କୌଣସି ପଦକ୍ଷେପ ନିଆଯିବ ନାହିଁ। ଗ୍ରାମବାସୀଙ୍କ ମତାମତ ଓ ନିଷ୍ପତ୍ତିକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେବେ ଏବଂ ସେହି ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ। ମନ୍ତ୍ରୀ ଆହୁରି ସୂଚନା ଦେଇ କହିଥିଲେ ଯେ କୁଡ଼ାଲୋଇ କୋଇଲା ବ୍ଲକ ସମ୍ପର୍କିତ ସମସ୍ତ ସର୍ଭେ କାର୍ଯ୍ୟ ଏବଂ ବେଦାନ୍ତ ପକ୍ଷରୁ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।
1: ଖଣିଜ ସମ୍ପଦ ବହୁଳ ଏ ଅଞ୍ଚଳଟା, ଏଠି ମଧ୍ୟ ମାଇନିଂ ଅପରେସନ ହେବା ପାଇଁ ଯାଉଛି, ସେଥିରେ ବିସ୍ଥାପନର ମଧ୍ୟ ସମସ୍ୟା ଅଛି, ଥଇଥାନର ମଧ୍ୟ ସମସ୍ୟା ଅଛି, କିନ୍ତୁ ଲୋକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକୁ ଆମେ ଅଟକେଇକି ରଖିଛୁ। ଲୋକଙ୍କ ସାଙ୍ଗେ କଥା ଲାଗିଲା ପରେ ଏବଂ ଲୋକଙ୍କର ଏବଂ ଜିଲ୍ଲା ପ୍ରଶାସନ ସାଙ୍ଗରେ କଥା ହେଲା ପରେ ଇଏ କାର୍ଯ୍ୟର ଅଗ୍ରଗତି ହେବ। ସ୍ୱାଭାବିକ ଭାବରେ ଯେଉଁମାନେ ବାସଚ୍ୟୁତ ହେଉଛନ୍ତି କୌଣସି ନା କୌଣସି ପ୍ରକଳ୍ପରେ, ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ, କିନ୍ତୁ ବିସ୍ଥାପିତ ହେଲା ପରେ ତାଙ୍କର ଥଇଥାନ ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ୱ, ତାକୁ ଆମେ ଆଜିକାଲି ଇଏ ନୂଆ ସରକାର ହେଲା ପରେ ନିଖୁଣ ଭାବରେ କରିବାର ପ୍ରୟାସ କରୁଛୁ। ଗ୍ରାମବାସୀମାନଙ୍କ ସାଙ୍ଗେ କଥାବାର୍ତ୍ତା ଲାଗିବୁ ଏବଂ ସେମାନେ ହେଲେ ମାଲିକ, ଯାହା ଶେଷ ନିଷ୍ପତ୍ତି ସେମାନେ କରିବେ ତାକୁ ଆମେ ଆମର ଗ୍ରହଣ କରିବାର ଏବଂ କାର୍ଯ୍ୟକାରୀ କରିବାର ପ୍ରୟାସ କରିବୁ।
0: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ସେବା କେନ୍ଦ୍ରର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ TSI ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ TSR ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ଅପପୁଷ୍ଟିରେ ପୀଡ଼ିତ ଶିଶୁମାନଙ୍କ ମାତାଙ୍କୁ ପୁଷ୍ଟି ସାଧନ କେନ୍ଦ୍ରର ସେବା ଓ ମାଗଣା ଚିକିତ୍ସାର ସୁବିଧା ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ନ ମୌସୁମୀ ଋତୁରେ ବନ୍ୟା, ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲଳିତୀ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଶୁଭମ ତମାଙ୍ଗ ଯୋଗଦେଇ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଲାବିରାଠାରେ ନବନିର୍ମିତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ର ଉଦ୍ଘାଟନ ହୋଇଯାଇଛି। ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାରେ ଏହି କେନ୍ଦ୍ର ସହାୟକ ହେବ ବୋଲି ସେ କହିଥିଲେ। ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ 2026 ଅବସରରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର 34,086 ଜଣ ଚାଷୀ ଏଥିରେ ଉପକୃତ ହୋଇଥିବା ବେଳେ ସେମାନଙ୍କୁ ମୋଟ 6,81,72,000 ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାର ସମସ୍ତ 5 ବ୍ଲକର ଚାଷୀମାନେ ଏହି ଯୋଜନାର ସୁବିଧା ପାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତତନ୍ତ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରମ୍ପରିକ ହସ୍ତଶିଳ୍ପର ପ୍ରସାର, ଶିଳ୍ପୀଙ୍କ ଜୀବିକାର ଉନ୍ନତି ଏବଂ ସରକାରୀ ପ୍ରୋତ୍ସାହନ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ହସ୍ତଶିଳ୍ପୀ ସର୍ଭେ ଡାଟାବେସ୍ର ବାର୍ଷିକ ସଦ୍ୟତମ ଓ ପ୍ରକୃତ ହସ୍ତଶିଳ୍ପୀଙ୍କ ଚିହ୍ନଟ, ସୂଚନା ସଂଶୋଧନ ଏବଂ ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ବିଜ୍ଞାପନ ପରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି?

0: ଯାହା କରୁଛନ୍ କେନ୍ତା କରି କାଣା କରୁଛନ୍ତି କହ ନାଇଁ,
1: ଧାଡି ହୁଡ଼ା କରସୁଁ ଆରୁ
0: କେତେ କେତେ ଛାଡି କରି
1: ଫୁଟେ ଫୁଟେ ଛାଡି କରି।
0: ଆଚ୍ଛା ଗୁଟେ ହୁଡ଼ା ଥି ଇଟା କେତେଟା ଲଗେଇଛନ୍ ଆଜ୍ଞା?
1: ଇଟା ଦୁଇଟା ତିନିଟା ଦିଆ ହେଇଛି ଗୁଟେ ଆଡିନ।
0: ଇଟା କେତେ ଜାଗାରେ ବାଇଗନ ଚାଷ କରିଛନ୍?
1: ଚାର ଡିସିମିଲ କଣ ହବ।
0: ଆଚ୍ଛା ଗୁଟେ କଥା କହ ନା ଆଜ୍ଞା, ବଜାରରେ ସୁନ୍ଦର ସୁନ୍ଦର ବାଇଗନ ହେଲେ ଲୋକ ନେସନ୍, ଆର୍ କିଡ଼ା ଖାଇଛି ବୋଲେ ମାହାଳିଆ ଦେଲେ ଫୁଣି ନେଇ
1: ନାଇଁ
0: କାଁ କାଁ କିଡ଼ା ଖାଇସି?
1: ଏଟା ତ ଗଣ୍ଠି ପୋକ ଲାଗ୍ସି ଆଗାର କୌଣସି ନ ହେବା ବୋଲି ତ ଏଇ ଛୋଟିଆ କିଡ଼ା ନାଇଁ କା
0: ଅମୃତ
1: ମଡା ପୁଣି ଏଟା ଖାଲ ମାରିଲୁ ତାକେ ଗୋରୁ ଖତ ଦେଇକରି ଆର କମ୍ପୁ ମାଟି ଦେଇକରି ତାକେ ଆର ଜଗେଇଛୁ।
0: କେବେ ଆଡ଼କେ ଫଲ ଧରବା?
1: ଫଲ ଧରଲା ନା
0: ଏଟା କେତେ ଦିନକେ ଥରେ ହେବା? ଏଟା
1: ଏଟା ତ ଫଲ ତ ଚାଲିଥିବା ଆରୁ।
0: ଆଚ୍ଛା ଗୁଟେ ଗଛ ଇଟା କେତେ ଦିନ ପରେ ଫଲ ଦଉଥିସି?
1: ଏଟା ଗଲା ନା ଦୁଇ ବର୍ଷ ତିନି ବର୍ଷ।
0: ଆଚ୍ଛା ଆମେ ଦେଖୁଛୁ ଯେ ବଡ଼ା ସୁନ୍ଦର କରି ଆପଣ ସଜନା ଗଛ ମାନେ ଲଗେଇଛ,
1: ସାର ଖତ ଦେଇକରି ଖାଲ ମାରିଲୁ ତାକେ ପୁଣି ଡିଏପି ପଟାସ ଦେଇକରି ଗୋରୁ ଖତ ଦେଲୁ ଆର କମ୍ପ ଢାଳିକରି ରୋପି ଦେଇଛୁ।
0: ମୁଁ ଦେଖୁଛି ବଡ ସୁନ୍ଦର ହିସାବରେ ଗଛ ମାନେ ହେଇଛି। ଆଚ୍ଛା ଗୋଟେ କଥା କହନା ଆଜ୍ଞା, ଇ ବିକା ଭଞ୍ଜା କେନ୍ତା କରସନ୍ ସେ ବିଷୟରେ କହନା?
1: ବିକା ତ ବଜାରକେ ଯାଉଛେ
0: ଆଉ ନିଜେ ନିକରି ବିକସନ୍ କି?
1: ନିଜେ ନିକରି
0: ନିଜେ ନିକରି ବିକସନ୍। ତ ଯାହା ହଉ ଆଜ୍ଞା, ବଡ ସୁନ୍ଦର ହିସାବରେ ଆପଣ ବାଇଗନ କରିଛନ୍, ପାତଲ ଭଣ୍ଡା କରିଛନ୍, କୁବି କରିଛନ୍, ଭେଣି ଫୁନି କରିଛନ୍, ତାର ସାଙ୍ଗେ ସାଙ୍ଗେ ଅମୃତ ଭଣା ଫୁନି କରିଛନ୍, ଆରୁ ସଜନା ଗଛ ଫୁନି କରିଛନ୍। ତ ଗୋଟେ କଥା କହନା ଆଜ୍ଞା, ଯେନ୍ ମାନେ ନୂଆ କରି ଚାଷବାସ କରବା ଲାଗି ଚାହୁଁଛନ୍, ଯେନ୍ ଚାଷୀ ମାନେ ଯେନ୍ ଆଜିକାଲିର ଭେଣିଆ ପିଲାମାନେ, ତ ସେମାନଙ୍କୁ ଆପଣ କାଣା ବୋଲବେ? ଏ ଚାଷ କରିକି ଫାଇଦା ଅଛି କି ନା ବୋଲି କହିବେ କି କେନ୍ତା କହିବେ?
1: ଆଚ୍ଛା ବୋଲ ମୁଁ ଯେନ୍ କରିପାରିଲେ ଅଛି।
0: ଯା ହଉ ଆଜ୍ଞା, ଏଡ଼େ ସୁନ୍ଦର ସୁନ୍ଦର ଆପଣ କଥା କହିଲେ, ବହୁତ ଖୁସି ଲାଗିଲା ଆପଣ ଚାଷବାସ ଦେଖିକରି। ତ ସେଥିଲାଗି ଅନୁଷ୍ଠାନ ତରଫ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
2: ଶୁଣିଲି ତୋତା?
3: ଶୁଣିଲୁ ତ ବାବୁ?
2: ଯେ ତୋତା, ତୁ ତ ଧନ୍ୟବାଦ ଗୁଡ଼େ ଦେଇଛୁ ନା ବୋଲୁ, ମୁଇଁ ପୁଣି ମୋର ତରଫନୁ ଆର ଆମର ଅନୁଷ୍ଠାନ ତରଫନୁ ଧନ୍ୟବାଦ ଗୁଡ଼େ ଦେବି।
3: ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ ତୁ ତ ଜାଣିଛୁ ଆମର ବୈଠକ କେ ଭିନ୍ନ ଭିନ୍ନ ଦିନ ଭିନ୍ନ ଭିନ୍ନ ବିଶେଷଜ୍ଞ ଆଜ୍ଞା ମାନେ ଆସନ୍। ତ ଆଜି ହେନ୍ତା ଜଣେ ଆଇଛନ୍, ମୁଇଁ କଥାବାର୍ତ୍ତା କରୁଛେ।
4: ଶ୍ରୋତା ବନ୍ଧୁମାନେ, ଆପଣମାନେ ଜାଣିଥିବେ ଯେ ପରିବେଶ ସୁରକ୍ଷା କରିବା ଲାଗି ଗଛ ଗୋଟେ ମୂଲ୍ୟବାନ ଜିନିଷେ। ଆମେ ଯଦି ଠିକ୍ ହିସାବରେ ଗଛ ଲଗେଇମା, ନିଶ୍ଚିତ ଭାବରେ ଆମର ପରିବେଶ ସୁରକ୍ଷା ହେଇପାରବା। ତ ଇଥିଲାଗି ଗୋଟେ ଜନ ସଚେତନତାର ଆବଶ୍ୟକତା ଅଛେ। ତ ଆଜି ଆମର ବୈଠକକେ ଜଣେ ଜଙ୍ଗଲ ବିଜ୍ଞାନ ବିଶେଷଜ୍ଞ ଆଜ୍ଞା ଆସିଛନ୍। ଆଜ୍ଞାଙ୍କ ନାଁ ହେଲା ଜ୍ଞାନରଞ୍ଜନ ସାହୁ। ଆଜ୍ଞା ଭବାନୀପାଟନା ସ୍ଥିତ କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରରେ କାମ କରୁଛନ୍। ତ ଆଜ୍ଞା ସହିତ ଆମେ କଥାବାର୍ତ୍ତା ହେମା ଯେ ବୃକ୍ଷରୋପଣ ଦ୍ୱାରା କେନ୍ତା କରି ଆମର ପରିବେଶ ସୁରକ୍ଷା ହେଇପାରବା। ତ ସାହୁ ଆଜ୍ଞା ଜୁହାର,
5: ନମସ୍କାର।
4: ତ ପ୍ରଥମ କରି କହନ ଆଜ୍ଞା, ପରିବେଶ ବେଲେ କାଣା?
5: ପରିବେଶ ବୋଇଲେ ସାଧାରଣ ଭାବରେ ଆମେ ଯେଉଁଠାରେ ରହୁ, ଯେଉଁମାନଙ୍କ ସହିତ ରହୁ, ଅର୍ଥାତ୍ ଆମକୁ ଘେରି ରହିଥିବା ସମସ୍ତ ପ୍ରାଣୀ, ଗଛ, ମାଟି, ପାଣି ଓ ପବନକୁ ନେଇ ଆମର ପ୍ରାକୃତିକ ପରିବେଶ ଗଠିତ। ପରିବେଶ ହେଉଛି ସ୍ଥିତିଶୀଳ ନୁହଁ, ଏହା ସର୍ବଦା ପରିବର୍ତ୍ତନଶୀଳ ଓ ଚଳମାନ। ପରିବର୍ତ୍ତନଶୀଳ

0: ପରିବେଶ ସହ ଖାପ ଖୁଆଇବାର ପ୍ରବଣତା ଜୀବର ବଞ୍ଚାଇବାର ପ୍ରେରଣା ଦେଇଥାଏ।
1: ଆଜ୍ଞା,
0: ପରିବେଶ ସହ ଯିଏ ଖାପ ଖୁଆଇ ପ୍ରକୃତି ତାକୁ ଆଦର ନିଏ, ଅନ୍ୟଥା ପାଶରେ ଦିଏ। ପରିବେଶ ଦିଏ ଜୀବନକୁ ବଞ୍ଚାଇବାର ସ୍ୱାଚ୍ଛନ୍ଦ ଓ ସ୍ୱାଦ। ମାନେ ଆମର ଚାରିପଟେ ଯେଉଁ ମାଟି ରହିଲା, ଯେଉଁ ପାଣି ରହିଲା, ଯେଉଁ ପବନ ରହିଲା, ତାକୁ ଆମେ ନେଇକି ଚଳିବା, ଏହା ହେଉଛି ଆମର ପରିବେଶ।
1: ବହୁତ ସୁନ୍ଦର କରି ବୁଝେଇଦେଲେ ପରିବେଶ ବେଲେ କାଣା। ତ ଆଜ୍ଞା ଗୋଟେ କଥା କହନ୍, ଇ ଯେନ୍ ପରିବେଶ ଆମର ଧୀରେ ଧୀରେ ଯେନ୍ କ୍ଷତି ହେଉଛେ, ଇନେ ଆମର ଯେନ୍ ପ୍ରାଣୀ ସମାଜ ଯେନ୍ ବିଶେଷ କରି ଆମର ମନୁଷ୍ୟର ଭୂମିକା କାଣା? ଆଜ୍ଞା,
0: ଭଲ କଥା ପଚାରିଲେ। ପରିବେଶ ଆମର ଦିଏ ସ୍ୱାଚ୍ଛନ୍ଦ ଏବଂ ସ୍ୱାଦ। ଏହାର ଅବକ୍ଷୟ ପାଇଁ ମଣିଷର ଭୂମିକା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ଚାଷୀ ଭାଇମାନେ ଜାଣିଥିବେ ଯେ ଶିଳ୍ପ ବିପ୍ଳବ ପରଠୁ ମଣିଷର ବିଭିନ୍ନ କାର୍ଯ୍ୟକଳାପ ବିଭିନ୍ନ ରୂପରେ ପରିବେଶକୁ ପ୍ରଭାବିତ କରିଛି ଓ ଏହାର ପ୍ରଭାବରେ ନୂତନ ସମସ୍ୟାମାନ ସୃଷ୍ଟି ହେଉଛି। ସେହି ସମସ୍ୟାମାନ ହେଲା, ଏକରେ ସଘନ ଉନ୍ନତ କୃଷିର ପ୍ରଚଳନ ଓ ପରିବେଶ ଉପରେ ଏହାର ପ୍ରଭାବ। ଚାଷୀ ଭାଇମାନେ ଜାଣିଥିବେ ଯେ ସଘନ କୃଷି କ'ଣ? ସଘନ କୃଷି ହେଉଛି ଯେ ଗୋଟିଏ ଜାଗାର ଗଛକୁ ଆମେ କାଟିକି ସେ ଜାଗାକୁ କିଛି ଦିନ ପରେ ଆମେ ସେ ଜାଗାରେ ଚାଷମାନ କରିବା। ଏହାଦ୍ୱାରା କ'ଣ ହେଉଛି ନା, ଗଛ କାଟିବା ଦ୍ୱାରା ମାଟିର କ୍ଷୟ ହେଉଛି। ତା ଛଡ଼ା ଜନସଂଖ୍ୟା ବୃଦ୍ଧି ସହିତ ଖାଦ୍ୟର ଆବଶ୍ୟକତା ଏବଂ ଖାଦ୍ୟ ପାଇଁ ଆବଶ୍ୟକ କୃଷି, କୃଷି ପାଇଁ ଆବଶ୍ୟକ ହେଉଛି ଜମି। ଜମିର ଅଭାବ ପୂରଣ ପାଇଁ ମଣିଷ ଗଛ କାଟି ଜଙ୍ଗଲ ସଫା କରି ଚାଷ ଜମି ତିଆରି କରିଦେଇଛି। ଜଙ୍ଗଲ ନଷ୍ଟ ହେବା ଫଳରେ ଅନେକ ବନ୍ୟଜନ୍ତୁ, ବୃକ୍ଷଲତା ସବୁଦିନ ପାଇଁ ନଷ୍ଟ ହୋଇଯାଉଛନ୍ତି। ସେଥିସଙ୍ଗେ ଗଛ ଦ୍ୱାରା ଆଲୋକ ଶ୍ରେଷଣ ବା ଯେଉଁ ଖାଦ୍ୟ ତିଆରି ଯେଉଁ ଗଛ କରୁଛି ହୋଇପାରିନଥାଏ। ତାଦ୍ୱାରା ଆମେ ଯେଉଁ ନିଶ୍ୱାସ ନେଉଛୁ, ଆମେ ଅଙ୍ଗାରକାମ୍ଳ ବା କାର୍ବନ୍ ଡାଇଅକ୍ସାଇଡ଼ ଗ୍ୟାସର ଅଧିକ ନେଇଥାଉ। ଏହାଦ୍ୱାରା ପୃଥିବୀର ଉତ୍ତାପ ବା ଟେମ୍ପରେଚର୍ ବଢ଼ିଯାଏ ଏବଂ ବର୍ଷା ମଧ୍ୟ କମ୍ ହୋଇଥାଏ। ବର୍ଷା କମ୍ ହେବା ଦ୍ୱାରା ମରୁଭୂମି ପରିଣତ ପରିବେଶ ହୋଇଥାଏ। ଏହିସବୁ ସମସ୍ୟାମାନ ଗଛ ବା ବୃକ୍ଷ କାଟିବା ଦ୍ୱାରା ହୋଇଥାଏ।
1: ତ ବହୁତ ସୁନ୍ଦର କଥା ଗୋଟେ କହିଲେ ଆଜ୍ଞା। ବିଶେଷ କରି ତ ଆପଣ ଯେନ୍ ସଘନ କୃଷି କଥା କହୁଛନ୍, ଏଇଟା ତ ଆମର ଅଞ୍ଚଳରେ ବିଶେଷ କରି ଦେଖାଯାଇଛି। ଯେନ୍ତାକି ଆମର ଜଙ୍ଗଲରେ ପୋଡ଼ୁ ଚାଷ କରୁଛନ୍, ଗଛକେ କାଟି ଦେଉଛନ୍, ତାପରେ ପରେ ସେନେ ଚାଷ କରୁଛନ୍, ତାର ଦ୍ୱାରା ଜଙ୍ଗଲ ବି କ୍ଷତି ହେଉଛି। ଆଜ୍ଞା, ତ ଆଜ୍ଞା ଇ ଯେନ୍ ଜଙ୍ଗଲ କ୍ଷତି ହେବା ଦ୍ୱାରା ଆମର ପରିବେଶ ଉପରେ କାଣା ପ୍ରଭାବ ପଡ଼ୁଛେ ସେ ବିଷୟରେ କହୁନ ଆଜ୍ଞା।
0: ହଁ, ଭଲ କଥା ପଚାରିଲେ। ମୁଁ ଆଉ ଗୋଟେ କଥା କହିବାକୁ ଚାହୁଁଛି, ଯେଉଁ ମଣିଷର ଯେଉଁ ପରିବେଶ ପାଇଁ ଯେଉଁ ଅବକ୍ଷୟ ହେଉଛି, ମଣିଷର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏବଂ ଆଉ ଗୋଟେ ରହିଛି ଶିଳ୍ପାୟନ ଓ ପରିବେଶ ଉପରେ ତାହାର ପ୍ରଭାବ। ଜନସଂଖ୍ୟା ବୃଦ୍ଧି ସହ ମଣିଷର ଆବଶ୍ୟକତା ବୃଦ୍ଧି ପାଇଛି। ଅଧିକ ଖାଦ୍ୟ ବସ୍ତ୍ରର ଆବଶ୍ୟକତା ମେଣ୍ଟାଇବା ପାଇଁ ଗଛ କାଟି ଅଧିକ କଳକାରଖାନା ହେଉଛି। ସେ ଦ୍ୱାରା ଆମର ଗଛ ସଂଖ୍ୟା ଆସ୍ତେ ଆସ୍ତେ କମିଯାଉଛି। ତେଣୁ ପ୍ରତ୍ୟେକ କାରଖାନା କିଛି ନା କିଛି ବର୍ଜ୍ୟ ପରିବେଶକୁ ଛାଡ଼ିଥାଏ। ମାନେ ତାର ଯେଉଁ ଆମେ ଯେଉଁ ଶିଳ୍ପାୟନ ଯେଉଁ ହେଉଛି, ତାର ଯେତେ ଜିନିଷ ତିଆରି ହେଉଛି, ସେସବୁ ପରିବେଶକୁ ସବୁ ଛାଡ଼ିଥାନ୍ତି।
1: ଆଜ୍ଞା, ଯେମିତିକି ଆମର ପେପର ମିଲ୍ ମାନେ କାଗଜ କଳରେ ଯେଉଁ ମଣ୍ଡ ଛାଡ଼ୁଛନ୍ତି, ତାପରେ ଯେଉଁ ଆପଣଙ୍କ ରାସାୟନିକ ଯେଉଁ ସାର କାରଖାନାରେ ଯେଉଁ ତାର ଯେଉଁ ମଇଳା ଜିନିଷ ସବୁ ଛାଡ଼ୁଛନ୍ତି,
0: ସେ ଦ୍ୱାରା କ'ଣ ହେଉଛି, ତାକୁ ଆମେ ନଦୀକୁ ଛାଡ଼ୁଛନ୍ତି, ନଦୀର ପରିବେଶ ମଧ୍ୟ ଖରାପ ରହୁଛି। ତେଣୁ ଏହି ସମସ୍ତ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ଅଭାବରୁ ତାହା ଜଳ, ବାୟୁ ଓ ମୃତ୍ତିକାରେ ମିଶି ପରିବେଶକୁ ପ୍ରଦୂଷିତ କରାଉଛି। ଆଉ ଗୋଟେ କଥା କହିବାକୁ ଚାହେଁ ଚାଷୀମାନଙ୍କୁ, ଯେ ଜଙ୍ଗଲର ସମ୍ପଦ କ୍ଷୟ ଓ ପରିବେଶ ଉପରେ ମଧ୍ୟ ତାର ପ୍ରଭାବ ରହିଛି। ଆମେ କେମିତି ଜଙ୍ଗଲ ସମ୍ପଦ କ୍ଷୟ କରୁ, ଆଜିକାଲି ଜାଣିଛନ୍ତି ବର୍ଷା କମ୍ ହେଉଛି, ଇଏ ହେଉଛି ଯେ ଗଛ ଆମେ ତାକୁ କାଟି ଦେଉଛେ, ଗଛ ଆମେ ପ୍ରତିବର୍ଷ ଲଗାଉ ନାହିଁ। ତେଣୁ ଏଇ ଯେଉଁ ଜଙ୍ଗଲ ସମ୍ପଦ କ୍ଷୟ କେମିତି ହେଉଛି, ବାସଗୃହ ନିର୍ମାଣ କରାହେଉଛି, କଳକାରଖାନା ସ୍ଥାପନ ହେଉଛି, ରାସ୍ତାଘାଟ ନିର୍ମାଣ ହେଉଛି, ଚାଷ ଜମି ଇତ୍ୟାଦି କାର୍ଯ୍ୟ ପାଇଁ ବୃକ୍ଷ ବା ଗଛ କାଟି ପଦା କରାଯାଉଛି। ଅବିଚାରିତ ଓ ଅନିୟନ୍ତ୍ରିତ ଜଙ୍ଗଲ ନଷ୍ଟ ହେବା ଫଳରେ ବାସସ୍ଥାନ ଅଭାବରୁ ଅନେକ ବନ୍ୟପ୍ରାଣୀ କ'ଣ କରୁଛନ୍ତି, ବିଲୋପ ବା ନଷ୍ଟ ହୋଇଯାଉଛନ୍ତି। ଜଙ୍ଗଲ ନଷ୍ଟ ହେବା ଫଳରେ ମୃତ୍ତିକା କ୍ଷୟ ହେଉଛି ଏବଂ ଉଦ୍ଭିଦ ସଂଖ୍ୟା ମଧ୍ୟ ବା ଗଛ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଏହାଦ୍ୱାରା କ'ଣ ହେଉଛି, ବର୍ଷା ମଧ୍ୟ କମଉଛି, ଫଳରେ ଖାଦ୍ୟ ଗଛ ଠିକ୍ସେ କରିପାରୁନି ଏବଂ ମରିଯାଉଛି। ତେଣୁ ବାୟୁମଣ୍ଡଳରେ ଅମ୍ଳଜାନ ଯେଉଁ ଆମେ ନିଶ୍ୱାସରେ ନେଉଛେ, ତାର ପରିମାଣ ଆସ୍ତେ ଆସ୍ତେ କମିଯାଉଛି ଏବଂ ଗାଡ଼ି ମଟର ଯେଉଁ ଆମେ ଅଙ୍ଗାରକାମ୍ଳ ଗ୍ୟାସ୍ ବା କାର୍ବନ୍ ଡାଇଅକ୍ସାଇଡ଼୍ ଗ୍ୟାସ୍ ଯେଉଁ ବାହାରୁଛି, ତାର ପରିମାଣ ବଢ଼ିଯାଉଛି। ତେଣୁ ପୃଥିବୀର ତାପମାତ୍ରା ବଢ଼ିବା ସଙ୍ଗେ ସଙ୍ଗେ ଓଜନ ସ୍ତରରେ ମଧ୍ୟ ଛିଦ୍ର ହୋଇଯାଇଛି। ଓଜନ ସ୍ତର ଆମ ଆକାଶ ଉପର ସ୍ତରରେ ରହିଛି, ଯେଉଁଟାକି ଆମର ସୂର୍ଯ୍ୟର ଉତ୍ତାପ ଅଛି, ତାକୁ ଓଜନ ସ୍ତର

0: କରୁଛି, ଅଟକେଇକି ରଖୁଛି। ତେଣୁ ଓଜନ ସ୍ତରରେ ଅଙ୍ଗାରକାମ୍ଳ ଗ୍ୟାସର ଅଧିକ ଯୋଗୁଁ ଛିଦ୍ର ହୋଇଗଲାଣି। ତେଣୁ ଏହାକୁ ଆମେ ଗ୍ଲୋବାଲ ୱାର୍ମିଂ ମଧ୍ୟ କହୁଛୁ। ଏହା ଛଡ଼ା ଗଛ କାଟିବା ଯୋଗୁଁ ଇକୋସିଷ୍ଟମ ପ୍ରଣାଳୀ ମଧ୍ୟ ବା ପରିବେଶ ସନ୍ତୁଳନ ଠିକ ଭାବରେ ରହିପାରେ ନାହିଁ, ଆଉ ମାଟିର ଉର୍ବରତା ମଧ୍ୟ ନଷ୍ଟ ହୋଇଥାଏ। ତେଣୁ ଆମେ ମନେ ରଖିବା ଉଚିତ ଯେ ଜଙ୍ଗଲ ସମ୍ପଦ କ୍ଷୟକୁ କରିବାନି, କାରଣ ଏହାଦ୍ୱାରା ଓଜନର ଯେଉଁ ହେଉଛି ଛିଦ୍ର, ସେ ଓଜନ ଛିଦ୍ର ବଡ଼ ହୋଇଯିବ ଏବଂ ଉତ୍ତାପରୁ ଆମେ ରକ୍ଷା ପାଇପାରିବା ନାହିଁ, ଏବଂ ଯେଉଁ ବନ୍ୟପ୍ରାଣୀ ହୋଇଗଲେ ବା ମଣିଷ ହେଲେ ଆସ୍ତେ ଆସ୍ତେ ଲୋପ ପାଇଯିବେ। ଆଉ ଗୋଟେ କଥା, ବର୍ଷା ମଧ୍ୟ ଠିକ୍ ସମୟରେ ହୋଇପାରିବ ନାହିଁ। ତେଣୁ ମଣିଷ ମାନେ ଭାବିବା ଉଚିତ ଯେ ଜଙ୍ଗଲ ଯେଉଁ ସମ୍ପଦ ଯେଉଁ କ୍ଷୟ ହେଉଛି ତାର ଆମେ ଗଛ କେମିତି ରୋପଣ କରିବା, ଆଉ ରୋପଣ କରିଦେଲେ ହେବନି, ତାର ମଧ୍ୟ ଯତ୍ନ ମଧ୍ୟ ନେବାର ଅଛି। ଆଉ ଗୋଟେ କଥା କହିବାକୁ ଚାହେଁ ଯେ ବାୟୁମଣ୍ଡଳ ରହିଛି ଆମର, ସିଏ କେମିତି ପରିବେଶ ଉପରେ ପ୍ରଭାବ ପକାଇଥାଏ। ଆପଣମାନେ ଜାଣିଥିବେ ଯେ ସବୁଜ ଘର ପ୍ରଭାବ ବା ଗ୍ରୀନ୍ ହାଉସ୍ ଇଫେକ୍ଟ। ତେଣୁ ଏହି ସବୁଜ କୋଠରୀର ପ୍ରଭାବ କ'ଣ ବା ଗ୍ରୀନ୍ ହାଉସ୍ ଇଫେକ୍ଟ କ'ଣ? ସବୁଜ କୋଠରୀ ଏକ ସ୍ୱତନ୍ତ୍ର ଧରଣର ପର୍ଯ୍ୟବେକ୍ଷଣ ଗୃହ। ଏହି ପ୍ରକାର କୋଠରୀ ଶୀତ ପ୍ରଧାନ ଦେଶମାନଙ୍କରେ ଉଦ୍ଭିଦ ଗବେଷଣା, ଉଦ୍ୟାନ ଗବେଷଣା, ଉଦ୍ୟାନମାନଙ୍କରେ ଅଧିକ ଦେଖାଯାଏ। ଏହାର ଚାରିକାନ୍ଥ ଏବଂ ଛାତ କାଚରେ ତିଆରି। ଏହି କାଚ ଘର ଭିତରେ ପରିବେଶ ନିୟନ୍ତ୍ରିତ ରଖାଯାଇ ଗଛମାନଙ୍କ ଉପରେ ଗବେଷଣା କରାଯାଏ। ଏହି କାଚ ଘର ଭିତରକୁ ସୂର୍ଯ୍ୟଲୋକ ପ୍ରବେଶ କରି ଏହା ଭିତରେ ପରିବେଶକୁ ଉତ୍ତପ୍ତ କରେ। ତେଣୁ ଏହି କାଚ ଘର ତାପମାତ୍ରା ବାହାର ତାପମାତ୍ରା ଠାରୁ ଅଧିକ ରୁହେ। ଆପଣମାନେ ଜାଣିଥିବେ ଆମେ ଯେଉଁ ଗାଡ଼ି ଚଲାଉଛେ ସେଥିରୁ ବହୁତ ପ୍ରକାର ଗ୍ୟାସ୍ ବାହାରିଥାଏ, ଯଥାକ୍ରମେ କାର୍ବନ୍ ଡାଇଅକ୍ସାଇଡ୍, ନାଇଟ୍ରୋସ୍ ଅକ୍ସାଇଡ୍ ଏବଂ ଜାଣିଥିବେ ଗାଈ ଗୋବର ଯେଉଁ ମିଥେନ୍ ଗ୍ୟାସ୍, କ୍ଲୋରୋଫ୍ଲୋରୋ କାର୍ବନ୍ ପରି ଗ୍ୟାସ୍ ବାୟୁମଣ୍ଡଳର ଉପରି ଭାଗରେ ଏକ ମୋଟା ଆସ୍ତରଣ ବା ଲେୟାର କରି ରହିଛନ୍ତି। ଏହା କିପରି ଯାନବାହନ ବୃଦ୍ଧି ଯୋଗୁଁ ଏହିସବୁ ଗ୍ୟାସ୍ ବାହାରିଥାଏ? ଆସିଭାଇମାନେ ଜାଣିଥିବେ ଯେଉଁ ରକେଟ୍ ପରୀକ୍ଷା କରାହେଉଛି ସେଥିରୁ ମଧ୍ୟ ଯେଉଁ ଆମର ଗ୍ୟାସ୍ ବାହାରୁଛି ତଦ୍ୱାରା ମଧ୍ୟ ଆମର ପରିବେଶ ପ୍ରଦୂଷଣ ହୋଇଥାଏ, ଏବଂ କଳକାରଖାନାରୁ ଯେଉଁ ଆମ ବାହାରୁଛି ନିର୍ଗତ ଗ୍ୟାସ୍ ଯୋଗୁଁ ପରିବେଶ ପ୍ରଦୂଷଣ ହୋଇଥାଏ। ଏହା ଫଳରେ ବାୟୁମଣ୍ଡଳ ଭିତରକୁ ସୂର୍ଯ୍ୟାଲୋକ ପ୍ରବେଶ କରି ପୃଥିବୀ ପୃଷ୍ଠକୁ ଉତ୍ତପ୍ତ କରୁଛି। ଏହି ଗ୍ୟାସ୍ ମାନଙ୍କର ଆସ୍ତରଣ ଭେଦ କରି ପୃଥିବୀର ତାପମାତ୍ରା ବାହାରକୁ ଯାଇପାରୁ ନାହିଁ। ଏହାର ପ୍ରଭାବରେ ଧୀରେ ଧୀରେ ପ୍ରତିବର୍ଷ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରଭାବକୁ ଆମେ ସବୁଜ କୋଠରୀର ପ୍ରଭାବ ବା ଗ୍ରୀନ୍ ହାଉସ୍ ଇଫେକ୍ଟ କହିଥାଉ। ପୃଥିବୀର ଉତ୍ତାପ ବୃଦ୍ଧିକୁ ଏହାକୁ ଗ୍ଲୋବାଲ ୱାର୍ମିଂ ମଧ୍ୟ ଆମେ କହିଥାଉ। ତେଣୁ ଏହି ସବୁଜ କୋଠରୀ ଯେଉଁ ପ୍ରଭାବ ହେଲା ବା ଗ୍ରୀନ୍ ହାଉସ୍ ଇଫେକ୍ଟ ହେଲା, ଏହା ଯୋଗୁଁ ଉତ୍ତାପ ବଢ଼ିଲା ବା ଗ୍ଲୋବାଲ ୱାର୍ମିଂ ହେଲା, ସେଇଥିପାଇଁ ଆମେ ଚାଷୀମାନଙ୍କୁ କହିବା ଯେ ସେମାନେ ଗଛ ନ କାଟି ବା ଲୋକମାନଙ୍କୁ ସେମାନେ ନିମନ୍ତ୍ରିତ କରିବେ ଯେ ଗଛ ଲଗାନ୍ତୁ, ଏବଂ ଗଛ ନିଜ ଜାଗା ନୁହଁ, ସବୁ ଜାଗାରେ ସ୍କୁଲରେ, ଅଫିସରେ, ରାସ୍ତାକଡ଼ରେ ଲଗେଇଲେ ଆମେ ଯେଉଁ ପ୍ରଦୂଷଣ ହେଉଛି ତାକୁ ଆମେ ରୋକିପାରିବା।
1: ତ ଆଜ୍ଞା, ଆମର ପରିବେଶ ଖରାପ ହେବା ଲାଗି ତ ଅନେକ ଗୁଡ଼ିଏ କାରଣ ଅଛି, ସେ ଭିତରୁ ଗଛର ଭୂମିକା ଗୋଟେ ଗୁରୁତ୍ୱପୂର୍ଣ୍ଣ। ଆଜ୍ଞା, ତ ପରିବେଶ ସୁରକ୍ଷା ପାଇଁ ଗଛର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆମର ଚାଷୀ ଭାଇମାନଙ୍କୁ କହନ। ଆଜ୍ଞା,
0: ଚାଷୀଭାଇମାନେ ଜାଣିଥିବେ ଯେ ପରିବେଶ ସୁରକ୍ଷା ପାଇଁ ଗଛର ଭୂମିକା ହେଉଛି ଗୁରୁତ୍ୱପୂର୍ଣ୍ଣ, କାରଣ ଗଛ ହେଉଛି ମୁଖ୍ୟ ଜିନିଷ ଯିଏକି ପରିବେଶକୁ ସୁରକ୍ଷା ଦେଇଥାଏ। ବୃକ୍ଷ ହେଉଛି ଜଙ୍ଗଲର ଏକ ଉପାଦାନ, ଏହାକୁ ନେଇ ଆମେ ଜଙ୍ଗଲ ସୃଷ୍ଟି କରିଥାଉ। ସେ ହେଉଛି ଜଙ୍ଗଲ ଯେଉଁଠି ଅସଂଖ୍ୟ ବୃକ୍ଷରାଜି ବିରାଜମାନ କରନ୍ତି। ଜଙ୍ଗଲ ପୂରଣ କରେ ମଣିଷର ମୌଳିକ ଆବଶ୍ୟକତା ଏବଂ ପଶୁପକ୍ଷୀମାନଙ୍କର ବଞ୍ଚିବାର ବସ୍ତୁ। ଜଙ୍ଗଲ ଜଳବାୟୁକୁ ନିୟନ୍ତ୍ରଣ ରଖି ତାକୁ କରେ ଅନୁକୂଳ ଏବଂ ଅପରିବର୍ତ୍ତିତ। ଜଙ୍ଗଲର ଅବସ୍ଥିତି ଯୋଗୁଁ ବର୍ଷା ଠିକ୍ ଭାବରେ ହୋଇପାରୁଛି। ଆଜିକାଲି ଚାଷୀଭାଇମାନେ ଜାଣିଥିବେ ଯେଉଁ ବର୍ଷା ହେଉଛି ତାହା ହେଉଛି ଜଙ୍ଗଲ ନଷ୍ଟର କାରଣ। ତେଣୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ନିହାତି ଜରୁରୀ। ଏହି ବୃକ୍ଷରୋପଣ ରେଳ ଲାଇନ୍ ପାର୍ଶ୍ୱରେ, ରୋଡ୍ ସାଇଡ଼୍ରେ, ପାର୍କରେ, ନଦୀ ପାର୍ଶ୍ୱରେ, ସ୍କୁଲରେ, କଲେଜରେ, ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ବୃକ୍ଷରୋପଣ କରିପାରିବା। ଭାରତରେ ସମୁଦାୟ ସ୍ଥଳଭାଗର 33% ଘନ ଜଙ୍ଗଲ ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯାଇଥାଏ। ତେଣୁ ଏହି ଯେଉଁ 33% ଆସ୍ତେ ଆସ୍ତେ ଗଛ କାଟିଲେ କମିଯିବ, ତେଣୁ ଆମର ପରିବେଶ ସନ୍ତୁଳନ ପାଇଁ 33% ଜଙ୍ଗଲ ରହିଥାଏ। ଏଥିରୁ ଜାଣିବା ଯେ ଜଙ୍ଗଲରେ ବୃକ୍ଷର ସୁପରିଚାଳନା ଦ୍ୱାରା ଜଙ୍ଗଲ ନିଆଁକୁ ପ୍ରତିରୋଧ କରିବା ଆବଶ୍ୟକ, କାରଣ ଜଙ୍ଗଲ ନିଆଁ ଦ୍ୱାରା ଏକ ସମୟରେ ବିରାଟ ଜଙ୍ଗଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାଏ। ଦୁଇରେ ହେଉଛି ସାମାଜିକ ବନୀକରଣ ବା ସୋସିଆଲ ଫରେଷ୍ଟ ଦ୍ୱାରା ଖାଲି ଜାଗାରେ ବୃକ୍ଷରୋପଣ କରି କୃତ୍ରିମ ଜଙ୍ଗଲ ସୃଷ୍ଟି କରିପାରିବା। ଚାଷୀଭାଇମାନେ ଜାଣିଥିବେ ଏହା ଫଳରେ ଜଙ୍ଗଲ କ୍ଷୟ ହ୍ରାସ ପାଇବ ଏବଂ ମାଟିର ଯେଉଁ ଜଳଧାରଣ କ୍ଷମତା ରହୁଛି ତାର ମଧ୍ୟ ଆସ୍ତେ ଆସ୍ତେ ବୃଦ୍ଧି ପାଇବ, ଏବଂ ଭୂମିର

0: ଯେଉଁ ତଳେ ଯେଉଁ ଜଳ ରହୁଛି, ଜଳସ୍ତର ରହୁଛି, ସିଏ ମଧ୍ୟ ଆସ୍ତେ ଆସ୍ତେ ତଳକୁ ନ ଯାଇକି ଠିକ୍ ସମୟରେ ରହିବ, ଏବଂ ଗଛ ଲଗାଇବା ଦ୍ୱାରା ସେଇଟା ମଧ୍ୟ ଯେଉଁ ୱାଟର୍ ଯେଉଁ ସଷ୍ଟେନେବୁଲ୍ ରହିଛି ବା ସ୍ତର ରହିଛି ସିଏ ମଧ୍ୟ ମେଣ୍ଟେନ୍ ହେଇକି ରହିବ। ଆଉ ଗୋଟେ ଆମେ ଜାଣିପାରିବା ଯେ ପତିତ ଜମି ଜାଣିଥିବେ, ୱେଷ୍ଟଲ୍ୟାଣ୍ଡ ଜାଣିଥିବେ, ତାକୁ ବିଭିନ୍ନ ଉପାୟରେ ବା ବିଭିନ୍ନ ପ୍ରକାର ଗଛ ଲଗାଇକି ଚାଷ ଆମେ ଉପଯୋଗୀ କରାଗଲେ ଜଙ୍ଗଲ କ୍ଷୟକୁ ଆମେ ରୋକିପାରିବା। ଏହା ସଙ୍ଗେ ସଙ୍ଗେ ପରିବେଶ ମଧ୍ୟ ସୁସ୍ଥ ରହିବ। ଏଇ ଯେଉଁ ଆମେ ଯେଉଁ ପତିତ ଜମିକୁ ଜୈବିକ ଚାଷ ଦ୍ୱାରା ବା ମିଶ୍ରିତ ଚାଷ ପଦ୍ଧତି ଦ୍ୱାରା ଆମେ ଗଛ ଲଗାଇଲେ ପରିବେଶକୁ ସୁସ୍ଥ ରଖିପାରିବା। ଆଉ ଏକ ହେଉଛି ଯେ ଗ୍ରାମବାସୀମାନଙ୍କ ସହଯୋଗରେ ଯେଉଁ ବନ ସଂରକ୍ଷଣ ସମିତି ଅଛି, କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯିବା ଦ୍ୱାରା ଗ୍ରାମର ପରିବେଶ ମଧ୍ୟ ଠିକ୍ ରହିଥାଏ। ଆଉ ଗୋଟିଏ କଥା ହେଲା ବୃକ୍ଷରୋପଣ ଦ୍ୱାରା ଚାଷୀମାନେ ଜାଣିଥିବେ ଯେ କଳକାରଖାନାରୁ ନିର୍ଗତ ଧୂଆଁକୁ ଗଛର ପତ୍ର ଗ୍ରହଣ କରିଥାନ୍ତି, ଏହାଦ୍ୱାରା ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ ଏବଂ ଶବ୍ଦ ପ୍ରଦୂଷଣକୁ ମଧ୍ୟ କମ୍ କରାଯାଇପାରିବ। ଆଉ ଏକ ପଏଣ୍ଟ ହେଉଛି ଯେ ଜନସଚେତନତା ନିହାତି ହେବା ଆବଶ୍ୟକ, କାରଣ ଏହାଦ୍ୱାରା ଜଙ୍ଗଲର ଅର୍ଥ, ଏହାର ସୁଫଳ ଇତ୍ୟାଦିକୁ ବିଭିନ୍ନ ଉପାୟରେ ଯଥା ଗଣମାଧ୍ୟମରେ, NGO ବା ନନ୍ ଗଭର୍ଣ୍ଣମେଣ୍ଟ ଯେଉଁ ଅର୍ଗାନାଇଜେସନ୍ ଅଛି ତା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ପରିବେଶକୁ ସୁରକ୍ଷା କରାଯାଇପାରିବ। ସବୁରି ମୂଳରେ ହେଉଛି ମଣିଷ। ମଣିଷ ଗଛ ଲଗାଇବାରେ ଯେତିକି ଭୂମିକା ଗ୍ରହଣ କରେ ତାକୁ ନଷ୍ଟ କରିବାରେ ମଧ୍ୟ ସେତିକି ଭୂମିକା କରିଥାଏ, ତେଣୁ ପରିବେଶ ଭାରସାମ୍ୟ ରକ୍ଷାରେ ମଣିଷର ଭୂମିକାକୁ ଆଡ଼େଇ ଦିଆଯାଇପାରିବ ନାହିଁ।
1: ତ ଯାହା ହଉ ସାହୁ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆଉ ପରିବେଶ ସୁରକ୍ଷା ପାଇଁ ଆମେ ବୃକ୍ଷରୋପଣ କାଁ କରି କର୍ମା ସେ ବିଷୟରେ କହିଲେ, ଆମର ଶ୍ରୋତା ବନ୍ଧୁମାନେ ଶୁଣିଲେ। ତ ଆମେ ନିଶ୍ଚିତ ଭାବରେ ଆଶା କର୍ମା ଯେ ଆମର ଶ୍ରୋତା ବନ୍ଧୁମାନେ ଆପଣଙ୍କ କଥା ଶୁଣିକରି ତାଙ୍କର ଯେନ୍ଠାନେ ଖାଲି ଜାଗା ଅଛେ, ବେର୍ ହଉ କି ଯେନ୍ଟା ଆମର ଜମିରେ ହଉ କି ଘର ପଛାଡ଼େ ବି ହଉ, ସେମାନେ ଯଦି ଗଛ ଲଗାଇବେ ନିଶ୍ଚିତ ଭାବରେ ଆମର ପରିବେଶର ସୁରକ୍ଷା ହେଇପାରବା। ତ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
2: ନମସ୍କାର।
3: ଶୁଣିଲୁ ତ ତା
1: ଶୁଣିଲୁ ତ
3: ବଢିଆ ଲାଗଲା ବୋଲୁ
1: ଯେ ବାବୁ?
3: ହଁ
1: ବଢିଆ ତ ଲାଗଲା, ମାତ୍ର ସମିଆ ବାଡ଼େ ଦେଖବାର ନେ ନା, ସମିଆ ତ ହେଇଗଲା ନା, ସମିଆ ହେଲେ ତ ବୈଠକ ଶେଷ କରିବାକୁ ପଡ଼ସି। ତ ବୈଠକ ଶେଷ କରିବାର ଆଗନୁନ୍ ଯେନ୍ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ, ଦଦା, କକା, ମା, ଭଉଣୀ ମାନକେ ମୁଇଁ ଯୁଗେ ଦଦା
3: ଆର୍ ମୁଇଁ ଲେଖରୁ ଦଦା ଜୁହାର।

ଶେଷ ହେଲା ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶବନ୍ଦନା ପରିବେଷଣ କରିଛନ୍ତି ନୀଳଶୈଳ କଟକର କଳାକାରମାନେ ଗୀତ ରଚନା ରାଜକିଶୋର ଦାସ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଶୁଣୁଥିଲେ ସମବେତ କଣ୍ଠରେ ଦେଶବନ୍ଧନା, ପରିବେଷଣ କରିଥିଲେ ନୀଳଶୈଳ କଟକର କଳାକାରମାନେ, ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ପ୍ରଥମ ଭକ୍ତିଗୀତରେ କଣ୍ଠଦାନ କରିଛନ୍ତି ଦିଲୀପ କୁମାର ରୟ, ପୁରାତନ ରଚନାରୁ।

ପରବର୍ତ୍ତୀ ଭକ୍ତିଗୀତ ଆନନ୍ଦ ଘନଙ୍କ ରଚନାରୁ ଶୁଣନ୍ତୁ, ପୁରୁଷୋତ୍ତମ ଦାସ ଜଲଟାଙ୍କ କଣ୍ଠ ଏବଂ ସଙ୍ଗୀତ ସଂଯୋଜନାରେ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ। ପରିବେଷଣ କରିଥିଲେ ଦିଲୀପ କୁମାର ରୟ, ପୁରୁଷୋତ୍ତମ ଦାସ ଚଲୋଡ଼ା ଏବଂ ମାନ୍ନା ଦେ। ଆକାଶବାଣୀ ଭବାନୀପାଟଣା।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ନାଟକ ଯାତ୍ରା, ରଚନା ଓ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ, ସହଯୋଗିତା ବଦ୍ରିନାରାୟଣ ମିଶ୍ର ଓ ମୁରଲୀଧର ପଣ୍ଡା। ବିଭିନ୍ନ ଭୂମିକାରେ ଅଛନ୍ତି ବିନ୍ଦୁଲତା ବାରିକ, ନିବେଦିତା ମହାପାତ୍ର, ଶୁଭେନ୍ଦୁ କୁମାର ମହାପାତ୍ର, ସୀତାଂଶୁ ଶେଖର ମହାପାତ୍ର, ବିଶ୍ୱରଞ୍ଜନ ମିଶ୍ର, ମହେଶ୍ୱର ଧଳ, ରବିନାରାୟଣ ମିଶ୍ର, ସୂର୍ଯ୍ୟନାରାୟଣ ଶାସିନୀ, ଅନିଲ କୁମାର ଟପୋ ଏବଂ ମନୋଜ କୁମାର ସାମନ୍ତରାୟ।
1: ରାଗ ହବାଟା ବନେ ନେଇ ସେ ଗା ଜାନୁ କା
2: ମୁଇ ତରେ ବାବୁ ଯେତେ କହିଲି ବୋଲେ କେନ୍ ନାଇଁ ଶୁଣିଲ। ଇ ଯେନ୍ତା ଆସିକରି ଆମର ଗାଁର ବିଡ଼ାତି ପଡ଼ିଥିଲା ନେଇ କେ ଗୋଟେ ରାତ ରହିଥିତା ବୋଲେ ଘାଇକେ କାକରତେ ଢେଣା ହେଇଯାଇଥିତା ନା ତାର ସୁକେ ଭାଗତେର ପରାତା ତମେ ଚୁଜା ଟାକେ ଜାନୁକାର ହେଇକରି ଏତକି ହିନସ୍ତା ଆଡ଼େ
1: ହେଲା ଗା ଜାନୁକାର ତୁଇ ଏକା ଜାନୁକାର ବୁଝିଲୁ
3: ଦେଖ ଦେଖ କଥା କହେ କହେ କରି ତୁଇ କେନ୍ ଆଡ଼େ ଭାଗତେର ପଳଉଛୁ ଆଡ଼ା ଦେଖୁଛୁ ତୋ ଖଟିଆକେ ଚାର ଲୋକ ଖଣ୍ଡେ ବୁଝିଛୁ ଠିକ ସେ ପକାଳେ ତ ଯାଇକରି ହବା
1: ନାଇଁ
2: ଥିଲା ହିନସ୍ତା ପସରାକେ କାଇଁ କରି ତମେ ମୁଡେଇଛ ଯେ ବାବୁ ମୁଇଁ ତ ଜାଣି ନାଇଁ ପାରବାର

0: tu ar suni. Dar patele colia cu gradul ce m-a răcotit pe lima. Nici una ne tocă bandul ce m-a Mago tu ar suni.
1: ଶୁଣୁଥିଲେ ନାଟକ ଯାତ୍ରା। ନାଟକଟିକୁ ରଚନା ଓ ପ୍ରଯୋଜନା କରିଥିଲେ ମନୋଜ କୁମାର ସାମନ୍ତରାୟ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: 19th meeting of the Empowered Task Force, that is ETF, on River Ganga. He emphasized that strengthening sewage infrastructure, promoting reuse of treated wastewater and conserving wetlands and biodiversity will collectively accelerate the vision of an Aviral and Nirmal Ganga. He added that these acts will also ensure long-term water security and ecological resilience across the Ganga Basin. Vice President C.P. Radhakrishnan interacted with 40 participants of MP Lead Fellows at Uprashtrapati Bhavan today. In his address highlighting the importance of constitutional values, Mr. Radhakrishnan said, "Democracy flourishes when citizens uphold their duties along with their rights." The Vice President urged the fellows to learn with curiosity, innovate fearlessly, and remain committed to the larger national interest, expressing confidence that the MP Lead Fellowship would nurture future nation builders committed to a developed and self-reliant India. The Ministry of Civil Aviation today launched the Air Suvidha 2.0 portal for Ebola health screening at entry points of international airports across the country. The upgraded digital platform aims to strengthen health surveillance of international travelers through real-time coordination among health, immigration and surveillance agencies for early detection of at-risk passengers. And that is the end of this news bulletin.
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ରାତି 11:10। ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ନିଅନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ପ୍ରଣବ କିଶୋର ପଟ୍ଟନାୟକ, ଶ୍ୟାମାମଣି ଦେବୀ, ଭିକାରୀ ଚରଣ ବଳ ଏବଂ ଲତା ଘୋଷ। 6:30 ରହିଛି ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ଡକ୍ଟର ଶ୍ୟାନ୍ତନୁ କୁମାର ରଥ। 6:35 ପ୍ରଚାର କରିବୁ ଅତିବଳି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ସ୍ୱଚ୍ଛତା ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। 7:30 ଶୁଣିପାରିବେ ଶ୍ରୀରାମଚରିତ ମାନସ। 7:40 ରହିଛି ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା। 7:45 ଶୁଣିବେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା। 8:30 ରହିଛି ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ଶୁଣିବେ ରଥ ନିର୍ମାଣ ଐତିହ୍ୟ, ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 8:45 ଶୁଣିପାରିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ରଚନା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶ୍ୟାନ୍ତନୁ କୁମାର ରଥ। 9:00 ରହିଛି ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 ଓଡ଼ିଆ କଥାଚିତ୍ର ଗୀତ। 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରସାରଣ। ଆପଣଙ୍କୁ ପୁଣିଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।